ବିଗ୍ରହ ବା ଶରୀରରୁ ସୀତା ରୂପୀ ଜୀବକୁ ସେ ଭିନ୍ନ କରିଛି। ମୁଁ ତା ବିଗ୍ରହ ବା ଶରୀରରୁ ତା ଜୀବ ଖୁବ୍ ନିକଟରେ ଭିନ୍ନ କରିଦେବି। ମୋର ମନ ପ୍ରାଣ ଜାନକୀ ପାଖରେ ବିକା ହୋଇଛି। ଏବେ କୁହ, କିଏ ତୁମେ? ରାମଙ୍କ ଦର୍ଶନରେ ହନୁମାନଙ୍କର ବଳ ବୃଦ୍ଧି ହେଲା। ଏ ପର୍ବତରେ ଆତ୍ମଗୋପନ କରିଛନ୍ତି ସୁଗ୍ରୀବ। ମୁଁ ତାଙ୍କ ଭଉଣୀଙ୍କ ପୁଅ ବୋଲି କହିଲେ। ବଳରିପୁ ବା ଇନ୍ଦ୍ରଙ୍କ ସୋଦର ବା ଭ୍ରାତା ପବନଙ୍କ ପୁତ୍ର ହନୁମାନ। ଜଗତର ବିଭୁ ପ୍ରଶ୍ନ କଲେ, କପି ହୋଇ ଦିବ୍ୟ କିରୀଟି କିପରି ଧାରଣ କଲ? ପବନ ତନୟ କହିଲେ, ହେ ବ୍ରହ୍ମାଣ୍ଡ ନାଥ, ବ୍ରହ୍ମାଙ୍କ ବରରେ ମୁଁ ଏହା ପାଇଛି। ବାରମ୍ବାର ପ୍ରଭୁଙ୍କ ପଦ୍ମପାଦରେ ଦଣ୍ଡବତ କରି ବାରଣ ତ୍ରାଣ ବା ଗଜ ଉଦ୍ଧାରଣ ପ୍ରଭୁଙ୍କୁ ମାତୁଳ ସୁଗ୍ରୀବଙ୍କ ପାଖକୁ ଘେନିଗଲେ ହନୁମାନ।

ଶୁଣୁଥିଲେ ପ୍ରଣବ ପଟ୍ଟନାୟକ ଏବଂ ଗାୟତ୍ରୀ ବୋଷଙ୍କ କଣ୍ଠରୁ ଗୀତଟି ରଚନା ଗୌରହରି ଦଳେଇ। ଶ୍ରୋତାବନ୍ଧୁ ଶୁଣିଲେ କେତୋଟି ସୁଗମ ସଙ୍ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରୁ। ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡ଼ିଓ ଘଡ଼ିରେ ବର୍ତ୍ତମାନ 9:00 କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଜ ଯୋଗେ ଓ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଶ୍ରୋତାବନ୍ଧୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବିବିଧ ଭାରତୀ କେନ୍ଦ୍ରରୁ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡର 100.6 ମେଗାହର୍ଜ ଯୋଗେ ଓ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ଶ୍ରୋତାବନ୍ଧୁ ବର୍ତ୍ତମାନ ପ୍ରସ୍ତୁତ କରୁଛୁ ଆମର ଫୋନ୍ ଇନ୍ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ। ଆଜିର ଉପସ୍ଥାପନାରେ ଅଛନ୍ତି ବନ୍ଦନା ମିଶ୍ର ଓ ରଶ୍ମିତା କୁମାରୀ ଦଳେଇ।

ଶୁଣ ମଉସା ମାଉସୀ ଭଉଣୀ ଭାଇ, ସର୍ବେ ଆସ କଥା ଗୀତ ଶୁଣିବା ପାଇଁ। ହୋ ନ ହେଉ କି ହେଉ ବା ମୋବାଇଲି, ଏ ଫୋନ ହେଉ କି ହେଉ ବା ମୋବାଇଲି, ନିଜେ ଶୁଣନ୍ତୁ କି ଶୁଣୁଥାନ୍ତୁ ଫ୍ୟାମିଲି। କଥା ହେଲେ ବାଣ୍ଟିବେ ନିଜ ସୁଖ ଦୁଃଖ, ଶୁଣିଲେ ପାଇବେ ସର୍ବେ ପରମ।

0: ଆମେ ବି ଭାବୁଥିଲୁ ଯେ ଚିତ୍ରସେନ ଭାଇ କେତେ ଦିନ ହେଲା କାହିଁକି ଫୋନ କରୁନାହାନ୍ତି।
1: ନାଇଁ ନାଇଁ ଲଗଉଛି ତ ବିଜି ବତଉଛି ନାନୀ ବେଶୀ।
0: ହଉ ଏମିତି ମଝିରେ ମଝିରେ ଟିକେ କଥା ହେଇଗଲେ ଆମକୁ ବି ଭଲ ଲାଗିବ ଆପଣଙ୍କୁ ବି ଭଲ ଲାଗିବ। କୁହନ୍ତୁ ଆଜି କଣ ଗୀତ ଭାବିଛନ୍ତି ଶୁଣିବା ପାଇଁ?
1: ଆଜି ସୁହାଗ ସିନ୍ଦୁରଟା ଶୁଣେଇ ଦେବେ ନାନୀ।
0: ହଁ କୋଉ ଗୀତଟା?
1: ସିନ୍ଦୁର ଏଇ ଗୀତ ଶୁଣେଇ ଦେବେ ନାନୀ, ଟିକେ ମନେ ପଡୁନି।
0: ନିଶ୍ଚିତ ନିଶ୍ଚିତ।
1: କହିଯାଏ ମତେ ତୁମେ ମୋର ମୁଁ ତୁମର ଏଇ ଗୀତ।
0: ଆଜ୍ଞା ଆଜ୍ଞା ମନେ ପଡୁନି ବୋଲି ଠିକ ଲାଗେ।

0: ହ୍ୟାଲୋ ଆଜ୍ଞା ନମସ୍କାର
1: ନମସ୍କାର ନମସ୍କାର
0: ଲକ୍ଷ୍ମୀ ନାରାୟଣ କହୁଥିଲି ସେଣ୍ଡଲ ସୁବର୍ଣ୍ଣପୁରରୁ ଆଜ୍ଞା
1: ଆଜ୍ଞା ଆପଣଙ୍କୁ ସ୍ୱାଗତ କରୁଛୁ କିଛି କଥା କିଛି ଗୀତ କାର୍ଯ୍ୟକ୍ରମକୁ କେମିତି ଅଛନ୍ତି
0: ବହୁତ ବଢିଆ ଅଛି ଆଜ୍ଞା ଗଲା ଥର ଲାଗିଥିଲା ପୁଣି କଟିଗଲା ଫୋନଟା
1: ଆପଣଙ୍କର ଖୁସି ଦେଖି ଆମେ ଜାଣିପାରୁଛୁ ଆପଣଙ୍କର ଫୋନ ଲାଗିଯାଇଛି ଆଉ କେତେ ଖୁସି ଅଛନ୍ତି
0: କାମ ଖୁସିରେ ତ ଅଛି ଆଜ୍ଞା କିନ୍ତୁ କାମ ଚାଲିଛି ଆମର ଚାଷବାସ ଆଜ୍ଞା ରବିଟା ସରିଯାଇଛି ମୋର ଖରିଫ ପାଇଁ ପ୍ରସ୍ତୁତ ହେଉଛୁ
1: ପ୍ରସ୍ତୁତ ହେଉଛନ୍ତି ବର୍ଷା ବର୍ଷା ଆସିଲେଣି
0: ବର୍ଷା ଆସିଲି ଟିକେ କମ୍ ଆକାରରେ ହେଇଛି ଆଜ୍ଞା କିଛି ଗରମ ଅଛି କିଛି ପାଗ ବି ଟିକେ ଭଲ ଲାଗୁଛି କିଛି ଗରମ ମଧ୍ୟ ରହିଯାଇଛି ସାମାନ୍ୟ ଟିକେ ଏଇଟା ହେଇଛି
1: ଆଚ୍ଛା କୁହନ୍ତୁ କ'ଣ ଗୀତ ଶୁଣିବେ
0: ତୁ ଆଖି ମୋ ଆଇନର ଟାଇଟିଲ୍ ସଙ୍ଗ
1: ନିଶ୍ଚିନ୍ତ ଶୁଣନ୍ତୁ

0: ଆପଣଙ୍କର ଫୋନ୍ଟି ଲାଗିଯାଇଛି।
1: ଆଜ୍ଞା ମ୍ୟାଡ଼ାମ,
0: ବହୁତ ସାରା ଶୁଭେଚ୍ଛା ଜଣାଇବୁ ଆପଣଙ୍କୁ, ଆପଣଙ୍କ ଫୋନ୍ ଲାଗିଯାଇଛି। କ'ଣ ଗୀତ ଶୁଣିବେ କୁହନ୍ତୁ
1: ମ୍ୟାଡ଼ାମ। ମୁଁ ହିନ୍ଦୀ ମନ୍ ଫିଲ୍ମ, ହିନ୍ଦୀ ମନ୍ ଫିଲ୍ମର ଗୋଟେ
0: ଅମୀର ଖାନଙ୍କ ଚଳଚ୍ଚିତ୍ର, ବହୁତ ସୁନ୍ଦର ଚଳଚ୍ଚିତ୍ର, ଆପଣଙ୍କୁ ଶୁଣାଉଛୁ, ଶୁଣନ୍ତୁ।

0: ନମସ୍କାର ଆଜ୍ଞା।
1: ମୁଁ ବଲାଙ୍ଗୀର ଜଗନ୍ନାଥ ପଡ଼ାରୁ ଏଲ କ୍ରିଷ୍ଣା ରାଓ।
0: ସାର୍ ଆପଣଙ୍କୁ ବହୁତ ବହୁତ ସ୍ୱାଗତ କରୁଛୁ ବଲାଙ୍ଗୀରକୁ। ଆଚ୍ଛା ମୋତେ କୁହନ୍ତୁ ବଲାଙ୍ଗୀରରେ କେମିତି ଏବେ ଅଛି ପାଗ?
1: ବଲାଙ୍ଗୀରରେ ଗରମ ତ ଅଛି ମ୍ୟାଡ଼ାମ,
0: ଗରମ ହେଉଛି,
1: ବହୁତ କମ୍ ବର୍ଷା ହେଉଛି।
0: କମ୍ କମ୍ ବର୍ଷା ହେଉଛି। ଆଚ୍ଛା କେମିତି?

0: ନାଇଁ
1: ନା
0: ଲାଲ
1: କି
0: ନାଲି ଚା ଲାଲ
1: ନାଲି ଚା
0: ଚା
1: କରୁଛନ୍ତି? ତାହେଲେ ଆମେ ଆସୁଛୁ।
0: ଆସନ୍ତୁ ଅପା, ସମସ୍ତେ ମିଶିକି ଚା ପିଇବା।
1: ଆମେ ତ ଏଇଠି ଜାଣିପାରୁଛୁ ଆପଣ 2 କପ୍ ଚା କରୁଛନ୍ତି, ଆମେ ଗଲେ ତ 4 କପ୍ ଚା ଦରକାର।
0: ନିଶ୍ଚିତ ଆଉ ଆଉ ଅଧିକା ପୁଣି ଚା କରିବା,
1: ଆଉ ଥରେ
0: ଚା
1: ତିଆରି କରିବା।
0: କରିବା କେତେ ସମୟ ଲାଗିବ?
2: କିନ୍ତୁ ଏତିକି ଯେ ଯେତେବେଳେ ଏକାଠି ହବା କଥା ଆସେ ସେତେବେଳେ ମନ ଖୁସି ହେଇଯାଏ। ଅଧିକା ଟିକେ ଚା କରିବାକୁ ପଡ଼ୁ ପଛେ, କିନ୍ତୁ ମନଟା ଖୁସି ହେଇଯାଏ।
1: ଆଚ୍ଛା କୁହନ୍ତୁ, ବରଗଡ଼ରେ ସବୁଠୁ ପ୍ରସିଦ୍ଧ କ'ଣ କହିଲେ?
0: ବରଗଡ଼ରେ ପ୍ରସିଦ୍ଧ କହିଲେ ବା କ'ଣ ଖାଦ୍ୟ ଦ୍ରବ୍ୟ କି କ'ଣ କି କ'ଣ କେମିତି କ'ଣ?
1: ନାଇଁ ଆପଣଙ୍କର ଗୋଟେ ଯାତ୍ରା ହୁଏ ଜାଣିଛନ୍ତି?
0: ଯାତ୍ରା, ହଁ ଯାତ୍ରା କହିଲେ ଧନୁଯାତ୍ରା।
1: ଧନୁଯାତ୍ରା ସେଟା କୋଉ ମାସରେ ହୁଏ ଆଉ କିଭଳି ହୁଏ ଟିକେ କହିବେ?
0: ହଁ ନିଶ୍ଚିତ, ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ସେଇଟା ବରଗଡ଼ ଧନୁଯାତ୍ରା ଡିସେମ୍ବର ଲାଷ୍ଟ ଆଡୁ ଆଡକୁ ଆରମ୍ଭ ହୁଏ, ଜାନୁଆରୀରେ ସେଟା ସରେ ସେଇଟା।
1: ଆଚ୍ଛା ଆପଣ ଯାଆନ୍ତି ଦେଖିବା ପାଇଁ ଯାଆନ୍ତି?
0: ହଁ ତ ପାଖଟା ବରଗଡ଼ ପାଖ, ଆଉ 8-9 କିଲୋମିଟର ଆମ ଗାଁରୁ, ଆଉ ତ ଆମେ ଯାଉ ସବୁ ବର୍ଷ ଯାଉ ଦେଖି।
1: ସେଠି କ'ଣ ସବୁ ପଡ଼େ? ସେଠି କ'ଣ ସବୁ ପଡ଼େ?
0: ସବୁ ସବୁ ଜିନିଷ ପା ସବୁ, କୌଣସି ଏମିତି କିଛି ଜିନିଷ ନାହିଁ ଯାହା ସେଇଠି ମିଳିବ ନାହିଁ। ସବୁ ସବୁ ଆମ ଖାଦ୍ୟ ଦ୍ରବ୍ୟ କେତେ ପ୍ରକାର, କାହିଁ ରାଜସ୍ଥାନରୁ ତାଙ୍କର ଷ୍ଟଲ୍ ଲାଗି ଅପା, ରାଜସ୍ଥାନର ତାଙ୍କର ସବୁ ଖାଦ୍ୟ ମଧ୍ୟ ଷ୍ଟଲ୍ ଲାଗେ। ତାପରେ ଯାହା ବି ଆମର ଚାଟ୍ରୁ ଧରିକରି ଦହିବରା ଆଳୁଦମ ଯାହା ଯାହା ଅଛି ଫାଷ୍ଟଫୁଡ଼ ସବୁ ପୁରା ସବୁ।
1: ଆପଣ ଯେତିକି କହିଲେଣି ଖାଇବା ଜିନିଷ ମୋ ପାଟିରୁ ଏଠି ଲାଳ ବହିଗଲାଣି।
2: ସେଇଥିପାଇଁ ମୁଁ ଭାବୁଛି ରଶ୍ମି ଏଇଥର ଧନୁଯାତ୍ରା ଆସିଲେ ଆମେ ଯିବା,
1: ଆମେ ବରଗଡ଼ ଯାଇକି ବୁଲି ଆସିବୁ,
2: ଆଉ ସ୍ୱର୍ଣ୍ଣପ୍ରଭା ଭଉଣୀଙ୍କ ସହିତ ଖାସ୍ କଥା ହେବା, ତାଙ୍କୁ ମଧ୍ୟ କଲ୍ କରିବା, ଆଉ ସିଏ ମଧ୍ୟ ଆମକୁ ନାଲି ଚା ଦେବେ।
0: ନିଶ୍ଚିତ, ନାଲି ଚା ନାଇଁ ଅପା, ଆଉ ସବୁ ବୁଲିବା ବରଗଡ଼ରେ ବୁଲିବା, ଆଉ କେତେ ଯାହା ଆପଣଙ୍କର ଇଚ୍ଛା ସବୁ ଖାଇବା, ଆଉ ପୁରା ବୁଲିବା ଧନୁଯାତ୍ରା ଦେଖିବା, ଆଉ ବଢିଆ ମଜା କରିବା। ଆଉ
1: ନିଶ୍ଚିନ୍ତ ଆପଣ ଏମିତି ଖୁସିରେ ରୁହନ୍ତୁ, ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ ସବୁବେଳେ ଖୁସିରେ ରୁହନ୍ତୁ ଆଉ ଆମକୁ ମନେ ପକାଉଥାନ୍ତୁ। କୁହନ୍ତୁ ଆଜି କ'ଣ ଗୀତ ଶୁଣିବେ?
0: ଗୀତ ଶୁଣିବା, ଆମେ ତ ଖୁସିରେ ରହିବା, ଆମେ ତ ଆକାଶବାଣୀ ସେମିତି ମନୋରଞ୍ଜନ ଶିକ୍ଷା ସୂଚନାର ସେଟା ତାର ଆକାଶବାଣୀର ଧର୍ମ, ତ ନିଶ୍ଚିତ ଆମକୁ ସେ ଖୁସି ଦଉଛି।

0: ରଶ୍ମି, ଆମ ଶ୍ରୋତାବନ୍ଧୁ ଆମ ସହିତ କଥା ହେବା ପାଇଁ ଯେମିତି ଅପେକ୍ଷା କରିଥାନ୍ତି, ସେମିତି ଅପେକ୍ଷା କରିଥାନ୍ତି ମଧୁର ଗୀତଗୁଡ଼ିକ ଶୁଣିବାକୁ।
1: ସତ କହିଲ, ଆଜି କିନ୍ତୁ ଆମେ ବହୁତ ସୁନ୍ଦର ଭାବରେ ଆମ ଶ୍ରୋତାଙ୍କ ସହିତ ସମୟଟାକୁ ବାଣ୍ଟିଲେ।
0: ହଁ, ସେଇଥିପାଇଁ ତ ଏତେ ଭଲ ଲାଗେ ବୋଲି ଶ୍ରୋତାଙ୍କ ଭଳି ଆମେ ବି ଅପେକ୍ଷା କରିଥାଉ ସେମାନେ କେତେବେଳେ ଆମ ପାଖକୁ ଫୋନ୍ କରିବେ।
1: ଆଶା କରିବୁ ଆମ ଶ୍ରୋତାବନ୍ଧୁ ଆମକୁ ଭଲ ପାଇବେ, ଆମକୁ ଖୋଜିବେ,
0: ଆଉ ଆମକୁ ଫୋନ୍ ବି କରିବେ। ନୁହଁ ତାହେଲେ ଆଜି ତ ସମୟ ହେଲାଣି, ଯିବା?
1: ଚାଲ।
2: ଆଚ୍ଛା।

ଶୁଣିଲେ କେତୋଟି ଲୋକଗୀତ। ଆକାଶବାଣୀ ବ୍ରହ୍ମପୁର, ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 11:30। କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଟ୍ଜ ଯୋଗେ ଏବଂ ପ୍ରସାର ଭାରତୀର ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ।

ବିଶ୍ୱ ସଂସଦ ସଂଗଠନର ଇଣ୍ଟର ପାର୍ଲିଆମେଣ୍ଟାରୀ ୟୁନିୟନ ପ୍ରତିଷ୍ଠା ହୋଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ସଂସଦଗୁଡ଼ିକୁ କିପରି ସ୍ୱଚ୍ଛ ଉତ୍ତରଦାୟୀ ଏବଂ ଏହା କିପରି ଜନସାଧାରଣଙ୍କ ପ୍ରତିନିଧିତ୍ୱ କରୁଛନ୍ତି ତାହାର ସମୀକ୍ଷା କରିବା। ଏହି ଦିନ ସାରା ବିଶ୍ୱରେ ସଂସଦ ଏବଂ ବିଭିନ୍ନ ଗଣତାନ୍ତ୍ରିକ ସଂସ୍ଥା ଦ୍ୱାରା ନିର୍ବାଚିତ ପ୍ରତିନିଧିଙ୍କ ଦାୟିତ୍ୱ, ଯୁବ ସଶକ୍ତିକରଣ ଏବଂ ସମସ୍ତଙ୍କ ଭିତରେ ସମାନତା ଉପରେ ଆଲୋଚନା ସବୁ ଅନୁଷ୍ଠିତ ହୋଇଥାଏ।

ଆମେ ହେଉଛୁ ଗଣତାନ୍ତ୍ରିକ ରାଷ୍ଟ୍ରର ନାଗରିକ ଶ୍ରୋତା ଭଉଣୀ। ତ ଆମର କିଛି ମୌଳିକ କର୍ତ୍ତବ୍ୟ ବି ରହିଛି, ଆଉ କିଛି ମୌଳିକ ଅଧିକାର ବି ରହିଛି। ମୌଳିକ ଅଧିକାରର ଆବଶ୍ୟକତା କ'ଣ ଏ କଥା ଭାବୁଛନ୍ତି କି? ଆମେ ଯେଉଁ ସ୍ୱାଧୀନ ବାୟୁମଣ୍ଡଳରେ ନିଶ୍ୱାସ ନେଉଛେ, ବିନା ଭୟରେ ନିଜର ମନର କଥା କହୁଛେ, ନିଜ ପସନ୍ଦର ପାଠ ପଢ଼ୁଛେ, ଏହି ଶକ୍ତି ଆମକୁ କେଉଁଠାରୁ ମିଳିଛି କୁହନ୍ତୁ? ତ ଏହା ଦେଇଛି

ନାଗରିକମାନଙ୍କୁ 7 ଗୋଟି ମୌଳିକ ଅଧିକାର ଦିଆଯାଇଥିଲା। ମାତ୍ର 1978 ମସିହାର 84ତମ ସମ୍ବିଧାନ ସଂଶୋଧନ ଜରିଆରେ ସମ୍ପତ୍ତିଗତ ଅଧିକାର, ଯାହା ଧାରା 31ରେ ଉଲ୍ଲେଖ ଥିଲା, ତାହାକୁ ମୌଳିକ ଅଧିକାରର ତାଲିକାରୁ ବାଦ ଦିଆଯାଇଥିଲା। ଧାରା 300 କ ଅନୁଯାୟୀ ଏକ ସାଧାରଣ ଆଇନଗତ ଅଧିକାରରେ ପରିଣତ କରାଗଲା। ତେଣୁ ବର୍ତ୍ତମାନ ଭାରତୀୟ ନାଗରିକମାନେ 6 ଗୋଟି ମୌଳିକ ଅଧିକାର ଉପଭୋଗ କରୁଛନ୍ତି। ଏହି ଅଧିକାର ଗୁଡ଼ିକ ଅସୀମ ନୁହନ୍ତି। ଦେଶର ସୁରକ୍ଷା ଓ ଶାନ୍ତି ବଜାୟ ରଖିବା ପାଇଁ ସରକାର ଏହା ଉପରେ ଯୁକ୍ତିଯୁକ୍ତ କଟକଣା ଜାରି କରିପାରିବେ। ଜାତୀୟ ଜରୁରୀକାଳୀନ ପରିସ୍ଥିତି ସମୟରେ ଧାରା 20 ଓ 21କୁ ଛାଡ଼ି ଅନ୍ୟ ସମସ୍ତ ମୌଳିକ ଅଧିକାରକୁ ସାମୟିକ ଭାବେ ନିଲମ୍ବିତ କରାଯାଇପାରେ। 6 ଗୋଟି ମୌଳିକ ଅଧିକାରର ବିସ୍ତୃତ ଆଲୋଚନା ଚାଲନ୍ତୁ କରିବା। ସମାନତାର ଅଧିକାର ଧାରା 14ରୁ 18ରେ ବର୍ଣ୍ଣିତ। ଏହି ଅଧିକାରଟି ଗଣତନ୍ତ୍ରର ମୂଳଦୁଆ ଅଟେ। ଏହା ଦେଶରୁ ସମସ୍ତ ପ୍ରକାରର ପାତର ଅନ୍ତର ଦୂର କରି ସମାଜର ସମାନତା ଆଣିବାକୁ ଚେଷ୍ଟା କରେ। ଧାରା 14, ଆଇନ ଆଗରେ ସମାନତା। ଭାରତ ଓ ଭୂଖଣ୍ଡ ମଧ୍ୟରେ ଯେକୌଣସି ବ୍ୟକ୍ତି ଆଇନ ଆଗରେ ସମାନ ଏବଂ ଆଇନ ଦ୍ୱାରା ସମାନ ଭାବେ ସୁରକ୍ଷିତ। ଧାରା 15, ଭେଦଭାବ ନିଷେଧ। କେବଳ ଧର୍ମ, ଜାତି, ବର୍ଣ୍ଣ, ଲିଙ୍ଗ କିମ୍ବା ଜନ୍ମସ୍ଥାନ ଆଧାରରେ ରାଷ୍ଟ୍ର କୌଣସି ନାଗରିକଙ୍କ ପ୍ରତି ପାତର ଅନ୍ତର କରିପାରିବ ନାହିଁ। ଦୋକାନ, ହୋଟେଲ ଓ ଜନସାଧାରଣଙ୍କ ବ୍ୟବହାର୍ଯ୍ୟ କୂଅ, ପୋଖରୀ ଇତ୍ୟାଦି ବ୍ୟବହାର କରିବାରେ ସମସ୍ତଙ୍କର ସମାନ ଅଧିକାର ରହିଛି। ଧାରା 16, ସରକାରୀ ନିଯୁକ୍ତି କ୍ଷେତ୍ରରେ ସମାନ ସୁଯୋଗ। ସରକାର ଚାକିରି କିମ୍ବା ନିଯୁକ୍ତି କ୍ଷେତ୍ରରେ ସମସ୍ତ ବ୍ୟକ୍ତିଙ୍କୁ ସମାନ ସୁଯୋଗ ମିଳିବ। ଏଥିରେ କେବଳ ପଛୁଆ ବର୍ଗ ଏବଂ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷଣର ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ଧାରା 17, ଅସ୍ପୃଶ୍ୟତା ନିବାରଣ। ସମାଜରୁ ଜାତିଗତ ଭେଦଭାବ ଓ ଛୁଆଁଛୁତା ପ୍ରଥାକୁ ସମ୍ପୂର୍ଣ୍ଣ ଭାବରେ ନିଷେଧ କରାଯାଇଛି। ଏହା ଏକ ଦଣ୍ଡନୀୟ ଅପରାଧ ଭାବେ ଘୋଷଣା କରାଯାଇଛି। ଧାରା 18, ଉପାଧି ଉଚ୍ଛେଦ। ସାମରିକ ଓ ଶିକ୍ଷାଗତ ଯୋଗ୍ୟତାକୁ ଛାଡ଼ି ରାଷ୍ଟ୍ର ଅନ୍ୟ କୌଣସି ପ୍ରକାରର ରାଜକୀୟ ଉପାଧି, ଯେମିତିକି ରାଜା, ମହାରାଜା, ସାର୍, ଏହି

କରିବାର ଅଧିକାର ରହିଛି। ଧାରା 27 ଧର୍ମ ପାଇଁ କର ଦେବାରୁ ମୁକ୍ତି। କୌଣସି ନିର୍ଦ୍ଦିଷ୍ଟ ଧର୍ମର ଉନ୍ନତି କିମ୍ବା ରକ୍ଷଣାବେକ୍ଷଣ ପାଇଁ କୌଣସି ବ୍ୟକ୍ତିଙ୍କୁ କର ବା ଟ୍ୟାକ୍ସ ଦେବାକୁ ସରକାର ବାଧ୍ୟ କରିପାରିବେ ନାହିଁ। ଧାରା 28 ଶିକ୍ଷାନୁଷ୍ଠାନରେ ଧାର୍ମିକ ଶିକ୍ଷା ନିଷେଧ। ସମ୍ପୂର୍ଣ୍ଣ ଭାବରେ ସରକାରୀ ଅନୁଦାନ ପ୍ରାପ୍ତ କୌଣସି ଶିକ୍ଷାନୁଷ୍ଠାନରେ କୌଣସି ନିର୍ଦ୍ଦିଷ୍ଟ ଧାର୍ମିକ ଶିକ୍ଷା ପ୍ରଦାନ କରାଯାଇପାରିବ ନାହିଁ। ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର ଧାରା 29 ଓ 30 ଭାରତ ପରି ଏକ ବହୁଭାଷୀ ଓ ବହୁ ସାଂସ୍କୃତିକ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟର ସ୍ୱାର୍ଥ ରକ୍ଷା ପାଇଁ ଏହି ଅଧିକାର ଅତ୍ୟନ୍ତ ପ୍ରାସଙ୍ଗିକ। ଧାରା 29 ସଂଖ୍ୟାଲଘୁ ସ୍ୱାର୍ଥର ସୁରକ୍ଷା। ଭାରତରେ ରହୁଥିବା ସେହି ନାଗରିକ ଯେଉଁମାନଙ୍କର ନିଜର ସ୍ୱତନ୍ତ୍ର ଭାଷା, ଲିପି କିମ୍ବା ସଂସ୍କୃତି ରହିଛି, ତାହାକୁ ସୁରକ୍ଷିତ ରଖିବାରେ ସମ୍ପୂର୍ଣ୍ଣ ଅଧିକାର ସେମାନଙ୍କର ରହିଛି। ଧାରା 30 ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାର ଅଧିକାର। ସମସ୍ତ ଧାର୍ମିକ ଏବଂ ଭାଷାଗତ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ନିଜ ପସନ୍ଦର ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଓ ପରିଚାଳନା କରିବାର ସ୍ୱାଧୀନତା ରହିଛି ଏବଂ ଅନୁଦାନ ଦେବା ସମୟରେ ସରକାର ଏମାନଙ୍କ ପ୍ରତି ଭେଦଭାବ କରିବେ ନାହିଁ। ସାମ୍ବିଧାନିକ ପ୍ରତିକାରଗତ ଅଧିକାର।

ଶ୍ରୋତା ଭଉଣୀ, ଆମ ଦେଶ ଭାରତ ହେଉଛି ଏକ ବିଶାଳ ବଗିଚା ପରି। ଯେମିତି ଗୋଟିଏ ବଗିଚାରେ ଭିନ୍ନ ଭିନ୍ନ ରଙ୍ଗ ଓ ବାସ୍ନାର ଫୁଲ ଏକାଠି ହୋଇ ରହି ବଗିଚାକୁ ଆହୁରି ସୁନ୍ଦର କରିଥାନ୍ତି, ଠିକ୍ ସେମିତି ଆମ ଦେଶରେ ଭିନ୍ନ ଧର୍ମ, ଭାଷା, ଜାତି ଏବଂ ସଂସ୍କୃତିର ଲୋକମାନେ ଏକାଠି ଭାବରେ ରହି ଭାରତର ଗୌରବ ବଢ଼େଇଥାନ୍ତି। ଏହା ହିଁ ହେଉଛି ଆମର ବିଭିନ୍ନତା ମଧ୍ୟରେ ଏକତା। ଆମେ ସମସ୍ତେ ଜାଣୁ ଯେ ଗୋଟିଏ କାଠିକୁ ସହଜରେ ଭାଙ୍ଗି ଦିଆଯାଇପାରେ, କିନ୍ତୁ କାଠିର ବିଡ଼ାକୁ ଭାଙ୍ଗିବା ଅସମ୍ଭବ। ତେଣୁ ଯେତେବେଳେ ଆମ ଦେଶର ସବୁ ଜନସାଧାରଣ ଏକାଠି ଭାବରେ ଜାତୀୟ ଏକତାର ସହିତ କୌଣସି ଗୋଟିଏ ସମସ୍ୟା ସମୟରେ ଠିଆ ହେବା, ତାହେଲେ କେହି ମଧ୍ୟ ଆମର ପ୍ରଗତିକୁ ରୋକିପାରିବେ ନାହିଁ।

ପରିବାରରେ ବେଳେବେଳେ ସଦସ୍ୟମାନେ କୌଣସି କାରଣରୁ ମାନସିକ ଚିନ୍ତାରେ ଥିଲେ ବା ପରସ୍ପର ମଧ୍ୟରେ ଯଦି କିଛି ମତାନ୍ତର ମନାନ୍ତର ହୋଇଥାଏ ତେବେ ସେମାନଙ୍କୁ ସାନ୍ତ୍ୱନା ଦେବା ସହିତ ଠିକ୍ ଭାବରେ ମାର୍ଗଦର୍ଶନ କରିପାରେ ନାରୀଟିଏ। ଘରର ଆର୍ଥିକ ପରିଚାଳନା ଯଦିଓ ଆମେ ଭାବୁ ପୁରୁଷମାନେ କରନ୍ତି, ହଁ ସତ କଥା, ପ୍ରାୟତଃ ଅଧିକାଂଶ ପରିବାରରେ ପୁରୁଷମାନେ ବାହାରକୁ ଯାଆନ୍ତି, ବିଭିନ୍ନ ପ୍ରକାରର ଜୀବିକା ନିର୍ବାହ ପାଇଁ କାମ କରନ୍ତି, ଘରକୁ ଅର୍ଥ ରୋଜଗାର କରି ନେଇ ଆସିଥାନ୍ତି। କିନ୍ତୁ ସେ ଘରକୁ ଅର୍ଥ ଆସିବା ପରେ ତାକୁ କିପରି ସୁଚାରୁ ଭାବରେ ଚଳେଇବ ସେଇଟା ହେଉଛି ଗୋଟିଏ ନାରୀର କର୍ତ୍ତବ୍ୟ। ପୁରୁଷ ଯେତେ ବି ପଇସା ଆଣୁନା କାହିଁକି, ଅଧିକ ହେଉ ବା କମ୍, ଯଦି ଗୋଟିଏ ନାରୀ ତାକୁ ଠିକ୍ ଭାବରେ ବ୍ୟବହାର କରିପାରିବ, ଘରର ବଜେଟ୍କୁ ସୀମିତ ସମ୍ବଳ ହେଉ ବା ଅଧିକ ପଇସା ଆସୁଥାଉ, ଯଦି ସେ ସବୁ ଖର୍ଚ୍ଚକୁ ସନ୍ତୁଳିତ ଭାବରେ ଚଳେଇବାରେ ସଫଳ ହେବ ତାହେଲେ ଘରଟି ହସି ଉଠିବ। ନାରୀମାନେ ଖୁବ୍ ଚାଲାକ୍, ସେମାନେ ଭବିଷ୍ୟତ ପାଇଁ ମଧ୍ୟ କିଛି ସଞ୍ଚୟ କରି ରଖିଥାନ୍ତି, ଜରୁରୀକାଳୀନ ପରିସ୍ଥିତି ପାଇଁ ହେଉ ବା ଋତୁକାଳୀନ ପରିସ୍ଥିତି ପାଇଁ, ଯେମିତିକି ଯେଉଁ ସମୟରେ ଯାହା ମିଳେ, ଯେମିତିକି ଆମ୍ବୁଲ, ତେନ୍ତୁଳି, ମୁଗ, ବିରି ବା ଧାନକୁ ସଂରକ୍ଷଣ କରିବା, ଏସବୁ ନାରୀମାନଙ୍କୁ ଖୁବ୍ ଭଲ ଭାବରେ ଆସେ। ସେଇଥିପାଇଁ ନାରୀଟିଏ ଗୋଟିଏ ପରିବାରକୁ ଏକତାର ସୂତ୍ରରେ ବାନ୍ଧି ରଖିବାରେ ମଧ୍ୟ ସହାୟକ ହୋଇଥାଏ, କାରଣ ଘରେ ଶାନ୍ତି ରହିବ, ସୁଖ ରହିବ, ମାନେ ସମସ୍ତେ ମିଳିମିଶି ରହିବେ ଆଉ ଖୁସିରେ ରହିବେ। ଏଇଠି କେବଳ ଗୃହିଣୀଙ୍କ କଥା ଆମେ କଥା ହେଉନେ ଶ୍ରୋତା ଭଉଣୀ, ଆଧୁନିକ ନାରୀର ଭୂମିକା ଏଠାରେ ଦ୍ୱିଗୁଣିତ ହୋଇଯାଉଛି। କର୍ମଜୀବୀ ହୁଅନ୍ତୁ ଅବା ଗୃହିଣୀ, ଆଜିର ନାରୀ ଚାକିରି କରୁଥାନ୍ତୁ, ବ୍ୟବସାୟ କରୁଥାନ୍ତୁ, ଅର୍ଥ ରୋଜଗାର କରୁଥାନ୍ତୁ, ଅବା ଘରେ ରହି ସ୍ୱାମୀ, ପିଲା, ଶାଶୁ ଶ୍ୱଶୁରଙ୍କର ଯତ୍ନ ନେଉଥାନ୍ତୁ, ସେମାନଙ୍କର ତ୍ୟାଗ ଆଉ ସମର୍ପଣର କାହାଣୀ ଖୁବ୍ ନିଆରା। ଅନେକ ସମୟରେ ସେମାନେ ନିଜର ସ୍ୱପ୍ନ ଆଉ ଆବଶ୍ୟକତାକୁ ପଛରେ ପକାଇ ପରିବାରର ଖୁସିକୁ ଆଗ ପ୍ରାଧାନ୍ୟ ଦେଇଥାନ୍ତି।

ଘଡ଼ିରେ ମଧ୍ୟାହ୍ନ 12 ବାଜିବାକୁ ଯାଉଛି। ପୁଣି ଫେରିବୁ ଆମ କେନ୍ଦ୍ରରୁ ପ୍ରସ୍ତୁତ କାର୍ଯ୍ୟକ୍ରମ ନେଇ ଅପରାହ୍ନ ଠିକ୍ 5 ସେ ଯାଏଁ ଶୁଣୁଥାନ୍ତୁ କାର୍ଯ୍ୟକ୍ରମ ବିବିଧ ଭାରତୀ କେନ୍ଦ୍ରରୁ। ମୋତେ ଦିଅନ୍ତୁ ବିଦାୟ, ନମସ୍କାର।

ଏହି ଅବସରରେ ଶ୍ରୀ ଗୋଏଲ ଗ୍ରୀସ୍ରେ ୟୁରୋ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଫୋକିନ୍ କାରାଭିଆସ୍ଙ୍କ ସହିତ ମଧ୍ୟ ସାକ୍ଷାତ କରିଛନ୍ତି। ବୈଠକରେ ଉଭୟ ପକ୍ଷ ଭାରତ ଗ୍ରୀସ୍ ଅର୍ଥନୈତିକ ସହଯୋଗ ବିସ୍ତାର ସମ୍ପର୍କରେ ଆଲୋଚନା କରିବା ସହ ଗ୍ରୀକ୍ ବ୍ୟବସାୟୀମାନଙ୍କୁ ଭାରତରେ ନିବେଶ କରିବାକୁ ପ୍ରୋତ୍ସାହିତ କରିଛନ୍ତି। ଭୂମିକମ୍ପ ପ୍ରଭାବିତ ଭେନେଜୁଏଲାରେ ଅପରେସନ୍ ଅମିସ୍ତାଦ ଅଧୀନରେ ଭାରତ ମାନବିକ ସହାୟତା କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରିଛି। ବିପର୍ଯ୍ୟୟରେ ପ୍ରଭାବିତ ଲୋକଙ୍କୁ ଚିକିତ୍ସା ସହାୟତା ଓ ଜରୁରୀକାଳୀନ ସହଯୋଗ ଯୋଗାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଭେନେଜୁଏଲାର ରାଜଧାନୀ କାରାକାସ୍ଥିତ ଭାରତୀୟ ଦୂତାବାସ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛି ଯେ ଅପରେସନ୍ ଅମିସ୍ତାଦ ଅଧୀନରେ ଭୂମିକମ୍ପ ପ୍ରଭାବିତ ଲୋକଙ୍କୁ ଚିକିତ୍ସା ସେବା ସହ ବିପର୍ଯ୍ୟୟ ରିଲିଫ୍ କାର୍ଯ୍ୟକୁ ଅଧିକ ଜୋରଦାର କରାଯାଇଛି। ପୂର୍ବରୁ ଅପରେସନ୍ ଅମିସ୍ତାଦ ଅଧୀନରେ ଭେନେଜୁଏଲାରେ ମୁତୟନ ଭାରତୀୟ ସେନା ଦଳ ଭୟାବହ ଭୂମିକମ୍ପରେ ପ୍ରଭାବିତ ଲୋକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇବା ପାଇଁ ଏକ ଫିଲ୍ଡ ହସ୍ପିଟାଲ ସ୍ଥାପନ କରିଥିଲା।

ଆଶା ଆକାଂକ୍ଷା ଅଧିକାର ଏବଂ ବିଶ୍ୱାସର ସର୍ବୋଚ୍ଚ ପ୍ରତିଫଳନ ଯେଉଁଠାରେ ବିଭିନ୍ନ ଚିନ୍ତାଧାରାର ମନ୍ଥନ ହୋଇଥାଏ ନୀତି ପ୍ରସ୍ତୁତ ହୁଏ ଏବଂ ଦେଶର ଭବିଷ୍ୟତର ଦିଗ ନିର୍ଦ୍ଧାରଣ କରାଯାଏ ସେ କହିଛନ୍ତି ଏକ ସଶକ୍ତ ସ୍ୱାଧୀନ ଏବଂ ଉତ୍ତରଦାୟୀ ସଂସଦ ହିଁ ଗଣତନ୍ତ୍ରର ପ୍ରକୃତ ଶକ୍ତି ଏବଂ ନାଗରିକଙ୍କ ଅଧିକାରର ସର୍ବବୃହତ ସଂରକ୍ଷକ ଶ୍ରୀ ବିର୍ଲା କହିଛନ୍ତି ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ସଂସଦ ଭାବେ ଭାରତର ସଂସଦ ସର୍ବଦା ସମ୍ବିଧାନର ଆଦର୍ଶ ଗଣତାନ୍ତ୍ରିକ ପରମ୍ପରା ଏବଂ ଜନପ୍ରତିନିଧିତ୍ୱର ଗୌରବମୟ ଐତିହ୍ୟକୁ ଦୃଢ଼ତାର ସହ ଚଳାଇ ଆସିଛି ଶ୍ରୀ ବିର୍ଲା କହିଛନ୍ତି ବିବିଧତାରେ ପରିପୂର୍ଣ୍ଣ ଆମ ଦେଶରେ ସଂସଦ ହେଉଛି ଜାତୀୟ ଏକତା ସାମାଜିକ ସଦ୍ଭାବ ଏବଂ ସାମ୍ବିଧାନିକ ମୂଲ୍ୟବୋଧର ଏକ ସଶକ୍ତ ମଞ୍ଚ ଯେଉଁଠାରେ ପ୍ରତ୍ୟେକ ଅଞ୍ଚଳ ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ ନାଗରିକଙ୍କ ସ୍ୱରକୁ ସ୍ଥାନ ମିଳିଥାଏ ମିଜୋରାମର ମୁଖ୍ୟମନ୍ତ୍ରୀ ପୁ ଲାଲଦୁହୋମା କହିଛନ୍ତି ଯେ ରାଜ୍ୟରେ ଶାନ୍ତି ଓ ସ୍ଥିରତା କ୍ଷେତ୍ରରେ ଉନ୍ନତି ଘଟିଛି ସେ ଜନସାଧାରଣଙ୍କୁ ଏକତ୍ରିତ ହୋଇ ଏକ ଶାନ୍ତି ଓ ସ୍ଥିର ରାଜ୍ୟ ଗଠନ ଲାଗି କାମ କରିବାକୁ ଆହ୍ୱାନ ଦେଇଛନ୍ତି ଶାନ୍ତି ଚୁକ୍ତି ଦିବସର 40ତମ ବାର୍ଷିକୀ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ଥାୟୀ ଉନ୍ନତି ପାଇଁ ଶାନ୍ତି ଓ ସ୍ଥିରତା ଅତ୍ୟନ୍ତ ଆବଶ୍ୟକ ରାଜ୍ୟପାଳ ଅବସରପ୍ରାପ୍ତ ଜେନେରାଲ ବିଜୟ କୁମାର ସିଂହ କହିଛନ୍ତି ଯେ ମିଜୋରାମର ଶାନ୍ତି ଓ ସ୍ଥିରତା କେବଳ ରାଜ୍ୟ ପାଇଁ ଗର୍ବର ବିଷୟ ନୁହେଁ ବରଂ ଏହା ଦେଶର ଅନ୍ୟ ଅଞ୍ଚଳମାନଙ୍କ ପାଇଁ ମଧ୍ୟ ଏକ ଆଦର୍ଶ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ରାଜ୍ୟରେ ସମାନ ନାଗରିକ ସଂହିତା କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ସେ ବିଧାନସଭାରେ ଘୋଷଣା କରି କହିଛନ୍ତି ଯେ ଆସନ୍ତା 2 ଜୁଲାଇ ରାଜ୍ୟ ମନ୍ତ୍ରୀ ପରିଷଦ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ରବିଧାନ ସଂଗ୍ରହ ଅବଧିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର। ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ଜେନେରାଲ ଧୀରଜ ସେଠ। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜୀଉଙ୍କ ଅଣସର ଗୁପ୍ତନୀତି। ସାମାଜିକ ଗଣମାଧ୍ୟମର ଗୁରୁତ୍ୱ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସାମାଜିକ ଗଣମାଧ୍ୟମ ଦିବସ। ଏବଂ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ରାଜ୍ୟରେ ରବିଧାନ ସଂଗ୍ରହ ଅବଧିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଚଳିତ ବର୍ଷ ସରକାର 20 ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ବର୍ତ୍ତମାନ ସୁଦ୍ଧା 18,79,000 ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି। 5ଟି ଜିଲ୍ଲାରେ ଧାନ ସଂଗ୍ରହ ହୋଇନଥିବାରୁ ଅବଧିକୁ ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଭାରତୀୟ ସେନା ଜାତୀୟ ସୁରକ୍ଷା ସମ୍ପର୍କିତ ସମସ୍ତ କାର୍ଯ୍ୟ ସ୍ପଷ୍ଟ ଲକ୍ଷ୍ୟ ଓ ଦାୟିତ୍ୱର ସହିତ ନିର୍ବାହ କରିଥାଏ ବୋଲି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି। ନୂଆଦିଲ୍ଲୀରେ ଆଜି ସେନା ମୁଖ୍ୟ ପଦବୀରୁ ଦାୟିତ୍ୱ ହସ୍ତାନ୍ତର କରିବା ସମୟରେ ଜେନେରାଲ ଦ୍ୱିବେଦୀ କହିଛନ୍ତି, 4 ଦଶକରୁ ଅଧିକ ସମୟ ଭାରତୀୟ ସେନାରେ ସେବା କରିବା ତାଙ୍କ ଜୀବନର ସବୁଠାରୁ ବଡ଼ ସମ୍ମାନ ଓ ସୁଯୋଗ ଥିଲା। ସ୍ଥଳସେନା, ନୌସେନା ଓ ବାୟୁସେନା ଉତ୍ତମ ସମନ୍ୱୟ, ପରସ୍ପର ବିଶ୍ୱାସ ଓ ଏକତ୍ର ଦୃଷ୍ଟିକୋଣ ସହିତ କାର୍ଯ୍ୟ କରିଆସୁଛନ୍ତି। ଜେନେରାଲ ଦ୍ୱିବେଦୀଙ୍କ ପରେ ନୂତନ ସ୍ଥଳସେନା ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ 2028 ଅଗଷ୍ଟ ମାସ 31 ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇବେ। ତୈଳ ବିପଣନ କମ୍ପାନୀଗୁଡ଼ିକର ଖୁଚୁରା ଦୋକାନ ମାଧ୍ୟମରେ ମୋଟର ସ୍ପିଡ୍, ଉଚ୍ଚ ଗତିସମ୍ପନ୍ନ ଡିଜେଲର ବିକ୍ରୟ ଓ ବଣ୍ଟନ ନିୟନ୍ତ୍ରଣ ନେଇ ଜାରି ହୋଇଥିବା ଅସ୍ଥାୟୀ ନିୟମକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିଛନ୍ତି। ଆସନ୍ତାକାଲିଠାରୁ ଏହା ଲାଗୁ ହେବ ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ପଶ୍ଚିମ ଏସୀୟ ପରିସ୍ଥିତି ଯୋଗୁଁ ଚଳିତ ମାସ 12 କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରଖିବା ଲାଗି ଏହି କଟକଣା ଜାରି କରିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଆସନ୍ତା 3 ଅନୁଷ୍ଠିତ ହେବ। ଗୋଟିଏ ବିଷୟରେ ଅକୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଇନ୍ଷ୍ଟାଣ୍ଟ ପରୀକ୍ଷା ଦେବାର ସୁଯୋଗ ମିଳିବ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଇମ୍ପ୍ରୁଭମେଣ୍ଟ ପରୀକ୍ଷା

0: ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଆସନ୍ତା 14 ଦିନ ଧରି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିପାରିବେ। ଭୋର 4ଟାରୁ ମନ୍ଦିର ଦ୍ୱାର ଫିଟା ପରେ ମଙ୍ଗଳ ଆଳତୀ, ଗୋପାଳ ବଲ୍ଲଭ ନୀତି ଶେଷ ହେବା ପରେ ସକାଳ 6ଟାରୁ ଅପରାହ୍ନ 2ଟାଏ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ କରିପାରିବେ। ମଧ୍ୟାହ୍ନ ଧୂପ ପରେ ପୁଣି ଥରେ ଦିନ 2ଟାରୁ ରାତି 10ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ ବୋଲି ନିଯୋଗ ପକ୍ଷରୁ କୁହାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମହାପ୍ରଭୁଙ୍କ ଗୁପ୍ତ ସେବା ନୀତି ସମ୍ପର୍କରେ ଶ୍ରୀମନ୍ଦିର ସଂସ୍କୃତି ଗବେଷକ ଶରତ ମହାନ୍ତି ଆକାଶବାଣୀକୁ କହିଛନ୍ତି।
1: ତେଣୁ ଆଜି ହେଉଛି ଅନବସର ଗୃହର ପ୍ରଥମ ଦିବସ। 15 ଦିନ ବ୍ୟାପୀ ମହାପ୍ରଭୁ ଜ୍ୱରାକ୍ରାନ୍ତ ହୋଇକରି ଭକ୍ତ ଏବଂ ସର୍ବସାଧାରଣଙ୍କୁ ଦର୍ଶନ ବଞ୍ଚିତ ରଖିବେ। ତେଣୁ ଆଜି କେବଳ ଗୋପନୀୟ ସେବା, ଯେଉଁଟାକି ଅଙ୍ଗଲାଗି ସେବକ ବା ଦୈତାପୁତି ସେବକମାନେ, ପତି ମହାପାତ୍ର, ଏମାନେ ହିଁ କେବଳ ଅଣସର ତାଟି ଭିତରକୁ ପ୍ରବେଶ ଅଧିକାର ରହିଛି। ତେଣୁ ମହାପ୍ରଭୁଙ୍କର ଗୁପ୍ତ ସେବା ଆଜିଠାରୁ ଆରମ୍ଭ ହେବ।
0: ଅନ୍ୟପକ୍ଷରେ ତିନି ରଥର ପ୍ରଭା ସଂଯୋଗ ପାଇଁ ବେଦୀ ପଛଭାଗ 14 ନାହାକରେ ଗୋଟିଏ ଲେଖାଏଁ ଧୂଳିଦଣ୍ଡା ଲଗାଯାଇଛି। ବର୍ତ୍ତମାନ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆର ଗୁରୁତ୍ୱ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ସୋସିଆଲ ମିଡିଆ ଦିବସ ପାଳନ କରାଯାଉଛି। ସାମାଜିକ ଗଣମାଧ୍ୟମକୁ ବିଶ୍ୱ ଯୋଗାଯୋଗ କ୍ଷେତ୍ରରେ ଅବଗତ କରାଇବା ପାଇଁ ପ୍ରତିବର୍ଷ ଜୁନ୍ 30 ତାରିଖ ତଥା ଆଜିର ଦିନକୁ ଏହି ଦିବସ ଭାବେ ପାଳନ କରାଯାଉଛି। ଆସନ୍ତୁ ଶୁଣିବା ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
2: ସାମାଜିକ ଗଣମାଧ୍ୟମ ବର୍ତ୍ତମାନ ସମୟରେ ମଣିଷର ଜୀବନଶୈଳୀ, ଶିକ୍ଷା, ସମ୍ବାଦ, ବ୍ୟବସାୟ, ମନୋରଞ୍ଜନ ଏବଂ ସାମାଜିକ ସଂଯୋଗର ମାଧ୍ୟମ ପାଲଟିଛି। ସୂଚନାର ଦ୍ରୁତ ଆଦାନ ପ୍ରଦାନ ସହିତ ଜନସାଧାରଣଙ୍କ ମଧ୍ୟରେ ଦୂରତା ହ୍ରାସ ପାଇଛି। 2010 ଆମେରିକାର ପ୍ରସିଦ୍ଧ ପ୍ରଯୁକ୍ତି ୱେବ୍ସାଇଟ୍ ମାସେଭଲ୍ ଏହି ଦିବସ ପାଳନର ଆରମ୍ଭ କରିଥିଲେ। ସାମାଜିକ ଗଣମାଧ୍ୟମ ଜରିଆରେ ବିଶ୍ୱବ୍ୟାପୀ ଲୋକଙ୍କୁ ଏକତା ସୂତ୍ରରେ ବାନ୍ଧିବା, ଚିନ୍ତାଧାରାର ଆଦାନ ପ୍ରଦାନ ଏବଂ ସକାରାତ୍ମକ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ବିପଦ ସମୟରେ ଉଦ୍ଧାର କାର୍ଯ୍ୟ, ରକ୍ତଦାନ ଅଭିଯାନ, ସାମାଜିକ ସହାୟତା, ସରକାରୀ ସୂଚନାର ପ୍ରସାର ଏବଂ ବ୍ୟବସାୟର ଅଭିବୃଦ୍ଧି କ୍ଷେତ୍ରରେ ସାମାଜିକ ଗଣମାଧ୍ୟମର ଭୂମିକା ଅତୁଳନୀୟ। ବର୍ତ୍ତମାନ ସମୟରେ ଅନେକ ଯୁବପିଢ଼ି ସାମାଜିକ ଗଣମାଧ୍ୟମରୁ ରୋଜଗାର କରିବା ସହ ନିଜକୁ ସଫଳ ଉଦ୍ୟୋଗୀ କରିପାରିଛନ୍ତି। କଣ୍ଟେଣ୍ଟ କ୍ରିଏଟର, ରିଲ୍ସ ଏବଂ ଅନେକ ବ୍ୟବସାୟ ଏହା ଜରିଆରେ ସଫଳତା ହାସଲ କରୁଛି। ସାମାଜିକ ଗଣମାଧ୍ୟମର ସକାରାତ୍ମକ ଦିଗ ସହିତ ଅନେକଗୁଡ଼ିଏ ପ୍ରତିବନ୍ଧକ ମଧ୍ୟ ରହିଛି। ମିଥ୍ୟା ଖବର ପ୍ରଘଟ, ସାଇବର ଠକେଇ, ଗୋପନୀୟତାର ଉଲ୍ଲଂଘନ ଏବଂ ଅତ୍ୟଧିକ ବ୍ୟବହାର ଯୋଗୁଁ ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ବର୍ତ୍ତମାନ ବିଶ୍ୱର 5.79 ବିଲିୟନ୍ ଲୋକ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ସମୀକ୍ଷକ ଜାନକିସ୍ ବଡ଼ପଣ୍ଡା ପ୍ରତିକ୍ରିୟାରେ କହିଛନ୍ତି,
3: ଛୋଟ ଛୋଟ ପିଲାମାନଙ୍କଠାରୁ ଏସବୁ ଦୂରେଇ ରହିବେ, ସେଥିଲାଗି ଯୋଉ ମୋବାଇଲ ମାନିଆ ଠାରୁ ବା ଆପଣଙ୍କର କମ୍ପ୍ୟୁଟରରେ ବସିକି ସେମାନେ ବିଭିନ୍ନ ପ୍ରକାରର ସାମାଜିକ ଗଣମାଧ୍ୟମରେ ଦେଖୁଛନ୍ତି, ସେଥିରୁ ଯେମିତି ଦୂରେଇବେ। ଯୋଉମାନେ ସବୁ ବୟସ୍କ, ଯୋଉମାନଙ୍କୁ ବୁଦ୍ଧିଶୁଦ୍ଧି ହେଲାଣି, ପାଠଶାଠ ପଢିଛନ୍ତି, ସେମାନେ ଯୋଉ ସାମାଜିକ ଗଣମାଧ୍ୟମରୁ ବାଛି ବାଛି ତାଙ୍କର ବନ୍ଧୁତ୍ୱ ଗ୍ରହଣ କରିବେ ଏବଂ ସେମାନଙ୍କ ଠାରୁ ବାସ୍ତବରେ ପରସ୍ପର ସହିତ ଆଲୋଚନା ପର୍ଯ୍ୟାଲୋଚନା କରିବା ପାଇଁ ଏକ ସୁଯୋଗ ଭାବରେ ଗ୍ରହଣ କରିବେ, ସେଭଳି କରିବାର ଆବଶ୍ୟକତା ଅଛି।
2: ସାମାଜିକ ଗଣମାଧ୍ୟମ ହେଉଛି ଶକ୍ତିଶାଳୀ ସଂଯୋଗର ମାଧ୍ୟମ। ଏହାର ଦାୟିତ୍ୱଶୀଳ ଏବଂ ସକାରାତ୍ମକ ବ୍ୟବହାର ଏକ ସୁରକ୍ଷିତ ଓ ସଚେତନ ଡିଜିଟାଲ ସମାଜ ଗଠନରେ ସହାୟକ ହୋଇପାରିବ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀଆ।
0: କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ରାୟଗଡ଼ା ଜିଲ୍ଲା ବିଷମକଟକଠାରେ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ବିଧାୟକ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: କୋଡ଼ିଏ ସେ ପାଞ୍ଚ ମିଶିରେ ପଚିଶ ପଚିଶ ଟଙ୍କାର ହାଣ୍ଡି କିଣିଲେ ଆମର ଏ ଘର ଦ୍ଵାର ଜାଗା ରହିବନି। ଏ ହାଣ୍ଡି ପାଇଁ ଏତେ ଚିନ୍ତା କାହିଁକି?
1: ଆରେ କାନୁ, ତୁ କେତେ କଥା ଶିଖିଲୁଣି ତ।

0: ଶ୍ରୋତାବନ୍ଧୁ ବର୍ତ୍ତମାନ ପ୍ରସେସ କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 76ତମ ଭାଗ।
1: एपिसोड 76 76।

ଶ୍ରୋତା ବନ୍ଧୁ ଶୁଣିଲେ ଇତିହାସ ଭକ୍ତି ଗୀତଟି। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଗୋଟିଏ 6:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଉଦୟ ଭାରତ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦେଶରେ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ଭିବି ଜିରାମଜେ ଗ୍ରାମୀଣ ଆଇନ 2025। ରାଜ୍ୟରେ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ପ୍ରତିଷ୍ଠା ପାଇଁ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅଣସର ନୀତି, ପୂଜା ପାଉଛନ୍ତି ପଟିଦିଅ। ଏବଂ ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ।

0: ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ବର୍ତ୍ତମାନ ସୁଦ୍ଧା 18,79,000 ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି। 5 ଜିଲ୍ଲାରେ ଧାନ ସଂଗ୍ରହ ହୋଇନଥିବାରୁ ଅବଧି ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।
1: ଆଜି ପର୍ଯ୍ୟନ୍ତ ଆମେ ଦେଖୁଥିଲୁ ଯେ ରବି ପ୍ରୋକ୍ୟୁରମେଣ୍ଟ ଆଜି ପ୍ରକୃତରେ ସରିଯାଉଛି, କିନ୍ତୁ ଆମେ ଦେଖିଲୁ 4-5 ଜିଲ୍ଲାରେ ଏପର୍ଯ୍ୟନ୍ତ ଫାର୍ମର୍ସ ମାନଙ୍କର ଧାନ ପଡ଼ି ରହିଛି। ତ ତାକୁ ଉଠାଇବା ପାଇଁ ଆମେ ଡିସିସନ୍ ନେଇଛୁ ଯେ 3 ପର୍ଯ୍ୟନ୍ତ ଇଏ ପ୍ରୋକ୍ୟୁରମେଣ୍ଟ ଚାଲୁ ରହିବ, ଆଉ ସମସ୍ତଙ୍କର ଧାନ ଫାର୍ମର୍ସ ମାନଙ୍କର ଯେଉଁମାନଙ୍କୁ ଟୋକନ୍ ଦିଆଯାଇଛି ତାକୁ ସବୁ ଉଠାଯିବ।
0: ଭୁବନେଶ୍ୱରଠାରେ ଆଜି ରାଜ୍ୟର ସମସ୍ତ ଜିଲ୍ଲାର ନବନିଯୁକ୍ତ ଶିଶୁମଙ୍ଗଳ ସମିତି ସିଡବ୍ଲ୍ୟୁସିର ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ପାଇଁ 5 ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଏହି ପ୍ରଶିକ୍ଷଣ ମାଧ୍ୟମରେ ଶିଶୁମାନଙ୍କ ଯତ୍ନ, ସୁରକ୍ଷା, ପୁନର୍ବାସ ଏବଂ ଅଧିକାର ସୁରକ୍ଷା କ୍ଷେତ୍ରରେ ଶିଶୁମଙ୍ଗଳ ସମିତି ସଦସ୍ୟଙ୍କ ଦକ୍ଷତା ସୁଦୃଢ଼ ହୋଇପାରିବ। ଶିଶୁଙ୍କ ସୁରକ୍ଷା, ବିକାଶ ଏବଂ ଅଧିକାର ସୁନିଶ୍ଚିତ କରିବା ଦିଗରେ ଦାୟିତ୍ୱର ସହ କାର୍ଯ୍ୟ କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଦ୍ରବ୍ୟ ଓ ସେବାକର ଆଇନ ଅଧୀନରେ ଅପିଲ ଦାଖଲ କରିବାର ସମୟସୀମାକୁ ସରକାର ବୃଦ୍ଧି କରିଛନ୍ତି। ଆପିଲେଟ୍ ଟ୍ରିବ୍ୟୁନାଲ୍ରେ ଆସନ୍ତା ମାସ 31 ପର୍ଯ୍ୟନ୍ତ ଏ ସଂକ୍ରାନ୍ତ ଆବେଦନ ଦାଖଲ କରାଯାଇପାରିବ। ପୂର୍ବରୁ ଏଥିପାଇଁ ଆଜି ଶେଷ ତାରିଖ ଧାର୍ଯ୍ୟ ହୋଇଥିଲା। ଟ୍ରିବ୍ୟୁନାଲ୍ ପୋର୍ଟାଲ୍ରେ ବୃଦ୍ଧି ପାଉଥିବା ଆବେଦନ ପରିମାଣକୁ ଦୃଷ୍ଟି ରଖି ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଥିବା ଜଣାପଡ଼ିଛି। ତେବେ ବର୍ଦ୍ଧିତ ସମୟସୀମା ସୁଦ୍ଧା ଆବେଦନ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ଶ୍ରୀଜୀଉଙ୍କର ଅଣସର ଗୁପ୍ତ ନୀତି ଆରମ୍ଭ ହୋଇଛି। ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ୱରୀ, ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ ଏବଂ ସୁଦର୍ଶନଙ୍କ ସ୍ଥାନରେ ପତିତ ପାବନ ପୂଜା ପାଉଛନ୍ତି। ଜ୍ୱରପୀଡ଼ା ଲାଘବ ପାଇଁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଫୁଲରୀ ତେଲ ଲାଗି କରାଯିବ। ରାଜବୈଦ୍ୟ ପ୍ରସ୍ତୁତ କରୁଥିବା ଦଶମୂଳ ମହୌଷଧି ସେବନ ପରେ ମହାପ୍ରଭୁ ସୁସ୍ଥ ହେବେ। ଏହି ସମୟ ମଧ୍ୟରେ ଶ୍ରୀମନ୍ଦିରରେ ପଟ୍ଟିଦିଅଙ୍କୁ ପୂଜା କରାଯିବାର ପରମ୍ପରା ରହିଛି। ସେହିଭଳି ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଆସନ୍ତା 14 ଧରି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିପାରିବେ। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର

ଶୁଣନ୍ତୁ ଓଡ଼ିଆରେ ସମ୍ବାଦ। ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ଏକ ନ୍ୟାୟସଙ୍ଗତ ତଥା ସମାବେଶୀ ସମାଜ ଗଠନ ଉପରେ ପ୍ରାଧାନ୍ୟ ଦେଇ ନିଜର ଶିକ୍ଷାର ସଦୁପଯୋଗ କରିବାକୁ ଶିକ୍ଷାର୍ଥୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ। ଦେଶବ୍ୟାପୀ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ଭିବିଜି ରାମଜୀ ଆଇନ 2025। ଷୋଡ଼ଶ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗ ଦେବା ଲାଗି ତିନିଦିନିଆ ଗସ୍ତରେ ଆସି ଆସନ୍ତାକାଲି ନୂଆଦିଲ୍ଲୀରେ ପହଞ୍ଚିବେ ଜାପାନ ପ୍ରଧାନମନ୍ତ୍ରୀ। ପ୍ରତିରକ୍ଷା କ୍ଷମତାର ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଏକ ସଶକ୍ତ ଅର୍ଥବ୍ୟବସ୍ଥାର ଅବଦାନ ଅତୁଳନୀୟ ବୋଲି ପ୍ରତିରକ୍ଷା ମନ୍ତ୍ରୀଙ୍କର ମତବ୍ୟକ୍ତ ଏବଂ ହୁଲ୍ ଦିବସ ଅବସରରେ ଜନଜାତି ସମ୍ପ୍ରଦାୟଙ୍କ ତ୍ୟାଗ ବଳିଦାନ ପ୍ରତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି। ଏକ ନ୍ୟାୟସଙ୍ଗତ ତଥା ସମାବେଶୀ ସମାଜ ଗଠନ ଉପରେ ପ୍ରାଧାନ୍ୟ ଦେଇ ନିଜର ଶିକ୍ଷାର ସଦୁପଯୋଗ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଆଜି ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ ସ୍ଥିତ କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଶିକ୍ଷିତ ଯୁବବର୍ଗ କେବଳ

0: ଶ୍ରମିକ କ୍ଷେତ୍ରର ଦାୟିତ୍ୱକୁ ଉଚିତ ରୂପେ ନିର୍ବାହ କରିବା ଦିଗରେ କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ନବସୃଜନ ଏବଂ କୌଶଳ ବିକାଶ କ୍ଷେତ୍ରରେ ଅଧିକ ଶିକ୍ଷା ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରି ରାଷ୍ଟ୍ରପତି କହିଛନ୍ତି,
1: तेजी से बदलते हुए परिवेश में अपने आप को प्रासंगिक बनाए रखने के लिए युवाओं को कौशल विकास के नई उभरते क्षितिजों पर विशेष ध्यान देने की आवश्यकता है। मैं आशा करती हूँ कि विश्वविद्यालय ने आपको इस तरह से सक्षम बनाया होगा और नवाचारी सोच तथा आत्मविश्वास के बल पर आप सफलता की ओर बढ़ सकेंगे।
0: ଏହି ସମାରୋହରେ ଉଦ୍ବୋଧନ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛାତ୍ରଛାତ୍ରୀମାନେ ଚାକିରି ସୃଷ୍ଟି କରିବା ଦିଗରେ ପ୍ରଚେଷ୍ଟା କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, 2047 ସୁଦ୍ଧା ଏକ ବିକଶିତ ଭାରତ ଦୃଷ୍ଟିକୋଣକୁ ସଫଳ କରିବା ଲାଗି ବିଶ୍ୱବିଦ୍ୟାଳୟଗୁଡ଼ିକ ନବସୃଜନ ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ। ଏହି ଅବସରରେ ରାଷ୍ଟ୍ରପତି କୃତି ଛାତ୍ରଛାତ୍ରୀମାନଙ୍କୁ ସ୍ୱର୍ଣ୍ଣପଦକ ସମେତ ଅନ୍ୟାନ୍ୟ ପଦକ ଏବଂ ଡିଗ୍ରୀ ପ୍ରଦାନ କରିଥିଲେ। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ବିଭିଜି ରାମଜୀ ଆଇନ 2025 ଆସନ୍ତାକାଲିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଭିଜି ରାମଜୀ ଆଇନ ପ୍ରଚଳିତ 2005 ମସିହାର ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଗ୍ରାମୀଣ ବିକାଶ ସହିତ ସ୍ଥାନୀୟ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ପ୍ରଦାନ ଭଳି ବ୍ୟବସ୍ଥାମାନ ଏହି ନୂତନ ଆଇନରେ ରହିଛି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଏହି ନୂତନ ଆଇନ ପ୍ରଣୟନ କରାଯାଇଛି। ଷୋଡ଼ଶ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି ଜାପାନ ପ୍ରଧାନମନ୍ତ୍ରୀ ସାନାଇ ତାକାଇଚି ଆସନ୍ତାକାଲି ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିବେ। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଉଭୟ ଦେଶ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଆଞ୍ଚଳିକ ଓ ବୈଶ୍ୱିକ ସମସ୍ୟା ଉପରେ ଏହି ସମ୍ମିଳନୀରେ ମତ ବିନିମୟ କରିବାର ସୁଯୋଗ ପାଇବେ। ପ୍ରଧାନମନ୍ତ୍ରୀ ଶ୍ରୀ ତାକାଇଚିଙ୍କର ଏହା ତିନିଦିନିଆ ଗସ୍ତର ଦ୍ୱିତୀୟ ଦିନରେ ତାଙ୍କୁ ରାଷ୍ଟ୍ରପତି ଭବନଠାରେ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବ। ଏହାପରେ ସେ ତାଙ୍କର ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ। ଉଭୟ ନେତା ଦ୍ୱିପକ୍ଷୀୟ ସମ୍ପର୍କର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ କିଭଳି ଅଧିକ ସଶକ୍ତ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିବାର ସମ୍ଭାବନା ରହିଛି। ଏହାପରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ସହିତ ମିଳିତ ପ୍ରେସ୍ ବିବୃତ୍ତି ଜାରି କରାଯିବ। ଅପରାହ୍ନରେ ପ୍ରଧାନମନ୍ତ୍ରୀ ଶ୍ରୀ ତାକାଇଚି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଜାପାନ ବ୍ୟବସାୟିକ ଫୋରମ୍ରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଏହା ହେଉଛି ଶ୍ରୀ ତାକାଇଚିଙ୍କର ଜାପାନ ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ସରକାରୀ ଭାରତୀୟ ଗସ୍ତ। ଗତବର୍ଷ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି 5ଦଶ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗ ଦେବା ଲାଗି ଟୋକିଓ ଗସ୍ତ କରିଥିଲେ। ଏହାପରେ ଶ୍ରୀ ତାକାଇଚିଙ୍କର ଏହି ଗସ୍ତ ଦ୍ୱାରା ଭାରତ ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବୈଶ୍ୱିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଦୁଇ ଦେଶର ପ୍ରତିଶ୍ରୁତିବଦ୍ଧତା ପ୍ରତିଫଳିତ ହେଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତିରକ୍ଷା କ୍ଷମତାର ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଏକ ସଶକ୍ତ ଅର୍ଥବ୍ୟବସ୍ଥାର ଅବଦାନ ଅତୁଳନୀୟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମତବ୍ୟକ୍ତ କରିଛନ୍ତି। ଆଜି ଗୁଜରାଟର ଭଦୋଦରାଠାରେ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି, ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ଆତ୍ମନିର୍ଭର ହେବା ଦିଗକୁ ଗତି କରୁଥିବା ଉପରେ ଆଲୋକପାତ କରି ଶ୍ରୀ ସିଂ କହିଛନ୍ତି, 2014 ମସିହାରେ ଦେଶର ଘରୋଇ ପ୍ରତିରକ୍ଷା ଉତ୍ପାଦନ ପ୍ରାୟ 46,000 କୋଟି ଟଙ୍କା ଥିଲା। ମାତ୍ର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କେନ୍ଦ୍ର ସରକାରଙ୍କ ଏ କ୍ଷେତ୍ରରେ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ବର୍ତ୍ତମାନ ଏହି ପରିମାଣ 1.78 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। 2014

0: ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, ଆଦିବାସୀ ସମାଜ ଉପରେ ହୋଇଥିବା ଶୋଷଣକୁ ବିରୋଧ କରିବା ସହିତ ନିଜର ପରିଚୟର ସୁରକ୍ଷା ପାଇଁ ଏହି ଐତିହାସିକ ସଂଗ୍ରାମ ହୋଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ହୁଲ୍ ଦିବସ ହେଉଛି ନିଜର ମାତୃଭୂମି ପାଇଁ ଜନଜାତି ସମ୍ପ୍ରଦାୟର ଅଦମ୍ୟ ସାହସ ଏବଂ ବଳିଦାନର ଏକ ସଶକ୍ତ ପ୍ରତୀକ। ଜନଜାତି ସମ୍ମାନର ସୁରକ୍ଷା ଲାଗି ଏହି ବଳିଦାନ ତଥା ସଂଗ୍ରାମର ବୀରଗାଥା ଦେଶର ପ୍ରତ୍ୟେକ ନାଗରିକଙ୍କୁ ନୂତନ ଶକ୍ତି ଯୋଗାଇବା ସହିତ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଶ୍ରୀ ମୋଦି କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଅବସରରେ ସାନ୍ତାଳ ବିଦ୍ରୋହର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଆଦିବାସୀ ପରିଚୟ ଏବଂ ମାତୃଭୂମି ପାଇଁ ସର୍ବସ୍ୱ ବଳିଦାନ ଦେଇଥିବା ସମସ୍ତ ବୀର ବିପ୍ଳବୀଙ୍କୁ ସ୍ମରଣ କରିଛନ୍ତି। ସଡ଼କ ସୁରକ୍ଷା କ୍ଷେତ୍ରରେ ଅଧିକରୁ ଅଧିକ ଜନସାଧାରଣଙ୍କ ଅଂଶଗ୍ରହଣ ଉପରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁତ୍ୱାରୋପ କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ସଡ଼କ ସୁରକ୍ଷା ସମ୍ପର୍କିତ ଏକ ସମାରୋହରେ ଉଦ୍ବୋଧନ ଦେବା ଅବସରରେ ଏ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ସେ ଆଲୋକପାତ କରିଛନ୍ତି। ଶ୍ରୀ ଗଡ଼କରୀ କହିଛନ୍ତି, ସରକାର ଦେଶବ୍ୟାପୀ ଦୁର୍ଘଟଣା ପ୍ରବଣ ବ୍ଲାକ୍ସ୍ପଟ୍ ଏବଂ ଭୂସ୍ଖଳନ ଜନିତ ସ୍ଥାନଗୁଡ଼ିକୁ ଚିହ୍ନଟ କରିଛନ୍ତି। ଏହିସବୁ ସ୍ଥାନରେ ସୁଧାର ଆଣିବା ଲାଗି ସରକାର 50,000 କୋଟି ଟଙ୍କା ବ୍ୟୟ ଅଟକଳରେ ବିକାଶମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି। ଏଥିସହିତ ଆନ୍ତର୍ଜାତିକ ସ୍ତରୀୟ ସଡ଼କ ଇଞ୍ଜିନିୟରିଂ, ଲେନ୍ ମାର୍କିଂ ଓ ଅଣ୍ଡରପାସ୍ ଆଦି ସୁନିଶ୍ଚିତ କରିବା ଉପରେ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।
1: ଏନ୍ଫୋର୍ସମେଣ୍ଟ ହମନେ ଇସକେ କାନୁନ ଭି କଡକ ବନାୟା କି ହେଲମେଟ ପହନନା ଚାହିଏ। ଅବ ୟେ ଟୁ ହ୍ୱିଲର ୱାଲୋଁ କେ ଲିଏ ନିୟମ ବନାୟା କି ଜବ ଗାଡ଼ି ବେଚୋଗେ ତୋ ଦୋ ହେଲମେଟ ଗାଡ଼ି କେ ସାଥ ହମକୋ ଦେନା ପଡ଼େଗା। ଇସକା କାରଣ ୟେହି ହେ କି ହେଲମେଟ ସେ ହମ ଲୋଗୋଁ କି ଜାନ ବଚା ସକତେ ହୈ। ଇସକେ ଅଟୋମୋବାଇଲ ଇଞ୍ଜିନିୟରିଂ କେ ସୁଧାର କେ ସାଥ ଜୋ ଏନ୍ଫୋର୍ସମେଣ୍ଟ କାନୁନ ହୈ उसको भी हमने रोड सेफ्टी लॉ काफी स्ट्रिक्ट बनाया।
0: क्रिकेट ଭାରତ ଇଂଲଣ୍ଡ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍ ଆସନ୍ତାକାଲି ଚେଷ୍ଟର୍ଲି ଷ୍ଟ୍ରିଟ୍ରେ ଖେଳାଯିବ। ଭାରତୀୟ ସମୟ ରାତି 10:00 ଏହି ମ୍ୟାଚ୍ ଆରମ୍ଭ ହେବ। ଆୟାର୍ଲାଣ୍ଡ ଗସ୍ତ ଶେଷ କରି ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡରେ 5 ମ୍ୟାଚ୍ ବିଶିଷ୍ଟ T20 ସିରିଜ୍ ଏବଂ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ ସିରିଜ୍ ଖେଳିବା ଲାଗି ଇତିମଧ୍ୟରେ ସେଠାରେ ପହଞ୍ଚିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଏକ ନ୍ୟାୟସଙ୍ଗତ ତଥା ସମାବେଶୀ ସମାଜ ଗଠନ ଉପରେ ପ୍ରାଧାନ୍ୟ ଦେଇ ନିଜର ଶିକ୍ଷାର ସଦୁପଯୋଗ କରିବାକୁ ଶିକ୍ଷାର୍ଥୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ। ଦେଶବ୍ୟାପୀ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ଭିବିଜି ରାମଜୀ ଆଇନ 2025। ଷୋଡ଼ଶ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି 3 ଦିନିଆ ଗସ୍ତରେ ଆସି ଆସନ୍ତାକାଲି ନୂଆଦିଲ୍ଲୀରେ ପହଞ୍ଚିବେ ଜାପାନ ପ୍ରଧାନମନ୍ତ୍ରୀ। ଏବଂ ହୁ ଦିବସ ଅବସରରେ ଜନଜାତି ସମ୍ପ୍ରଦାୟଙ୍କ ତ୍ୟାଗ ଓ ବଳିଦାନ ପ୍ରତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କର ଶ୍ରଦ୍ଧାଞ୍ଜଳି। ସମ୍ବାଦ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ସେଠାରେ ଖରିଫ୍ ଚାଷ କାର୍ଯ୍ୟ ବାଧା ପାଇବାରେ ଆଶଙ୍କା ଦେଖାଦେଲାଣି। ଆଗାମୀ ଦିନରେ ଏହି ସମସ୍ୟା ବୃଦ୍ଧି ପାଇବା ଏବଂ ଏହାର ମୁକାବିଲା ପାଇଁ ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ଲୁଣାଘେରି ବନ୍ଧର ମରାମତି ଓ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେବାକୁ ଆଞ୍ଚଳିକ ସୁରକ୍ଷା ସଂଗଠନ ପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହି ସମ୍ପର୍କରେ ସଂଗଠନର ସଭାପତି ତମିଲ ପ୍ରଧାନ କହିଛନ୍ତି,
1: ଓଡ଼ିଶାରେ ବର୍ତ୍ତମାନ ବର୍ଷା ଋତୁ ଆରମ୍ଭ ହୋଇଯାଇଛି। ବର୍ଷା ଋତୁ ଆସିବା ଫଳରେ ଆମ ଅଞ୍ଚଳରେ ବିଶେଷ କରି

0: ଚାଷୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। କିଷାନ ବାଣୀ
1: ମୁଳୁ ଏ ମୁଳୁ ଘରେ ଅଛୁ ନାଇଁ ବା?
2: ଏ ରୂପାନାନୀ,
1: ହଁ
2: ଯେ କଣ ଏତେ ଶୀଘ୍ର ପଳେଇ ଆଇଲଣି ବା?
1: ଏ ଶୀଘ୍ର ବୋଇଲେ ମୁଁ ତତେ ଗୋଟେ ଜିନିଷ କହିକି ଆସିଲି, ଟିକେ ଅନୁରୋଧ ରକ୍ଷା କରିବୁ ଆଉ।
2: କଣ ଏମିତି କଥା ଗୁଡିକ କହୁଛ ବା? ଆମେ ସବୁ ମିଶିକି ସବୁ କାମ କରୁଛୁ, ଅନୁରୋଧ କଣ ବା?
1: ଏଇ ତୁ ତ ଜାଣିଛୁ ଆଉ ମୁଁ ଟିକେ ଆମ ସାନୁଟା ସହିତ ଯାଉଛି ନା ସେ କୋରାପୁଟକୁ।
2: ଗଲା ଥର ମୁଁ ଯୋଉ କହୁଥିଲି କଣ ସତରେ ପଳେଇବ କି?
1: ସତରେ ସେ ବା ଡାକୁରୀ ବହୁତ, କାହିଁ ଏଠି ରହିବୁ ଚାଲ ବୋଲିକି ଆଉ ମୁଁ କଣ କରିବି।
2: ବୁଝ ବୁଝ, ଆମେ ମିଶିକିରି ରହୁଥିଲେ ଆମେ ଯୋଉ

0: ସେଥିରେ ଏବେ ବି ଟିକେ କଣ ଲାଗିଛି, ସେଠି ତୁ ଟିକେ ଯାଇକି ଦେଖା ରେଖା କରୁଥିବୁ ଆଉ।
1: ମତେ ଦେଖା ସାଙ୍ଗରେ ଆଉ ଦାୟିତ୍ୱ ଦେଲ ଯେ ମୋର ତ ଇଆଡ଼େ ଦେଖୁଛ ଦି ଭରଣ ଜମି ଅଛି, ସିଆଡ଼େ 2 ଏକର ମୁଁ ଚାଷ କରୁଛି, ଅନ୍ୟର ଭାଗ ଚାଷ ନେଇଛି, ସବୁ ଯାକ ମୁଁ ପାଇଲେ ତ ହବ।
0: ହଉ ରେ, ତୁ ବି ମୋରଟା ଭାଗ ନେଇଯା ରେ, ମତେ ଟିକେ କରୁଥା, କାହିଁ ବୋଲେ ଜମିଟା ପଡିଆ ପଡିଲେ କଣ ଭଲ କହିଲୁ ବାପ?
1: ନାଇଁ, ଯାହା ସତ କଥା କହିଲ ରୂପାନି, ଆମେ ଯାହା କରିବା କରିବା, ଆମ ମାଟି ମାଆକୁ ଆମେ ପଡିଆ ରଖିବାନି।
0: ହଁ, ମାତ୍ର ହେଇଟି କହି ଦଉଛି ତତେ, ଯାହା ବି କରିବୁ ଜୈବିକ ଚାଷ କରିବୁ, ମୋ ଜମିରେ ସେ ପଟାସ ଫଟାସ ପକେଇବୁନି, ବୁଝିଲୁ?
1: ଜୈବିକ ଚାଷ କରିବି ଯେ ମୋର ଖର୍ଚ୍ଚ ହେଲେ ଆଦାୟ ଭଲ ହଉନି ବୋଲି ସବୁ କିଏ କିଏ କହୁଛନ୍ତି ବା।
0: ଏ ପ୍ରଭୁ, କଣ ତତେ, ମତେ ମୁଁ ମାସେ ହେଲା ବୁଝଉଛି କି ଜୈବିକ ଚାଷ କଣ, ଜୈବିକ ଚାଷରେ କଲେ କେମିତି ଲାଭ ହଉଛି, ତୁ ଏବେ ଯାଏଁ ବୁଝିଲୁନି ବାପ?
1: ବୁଝିଲି ଯେ ଭଲ ଟିକେ ଆଦାୟ ହଉନି ବୋଲି ମୁଁ ଶୁଣୁଥିଲି, ସତ ନା ମିଛ ବା?
0: ଆଜି ମୁଁ ତତେ ଏମିତି ସାର୍ଙ୍କ ସହିତ ଭେଟେଇବି, ତୁ ଆଉ ଭାବିବା ଭାବିବା ଛାଡି ଦେଇକି ସିଧା କରିବି ବୋଲି ରୂପାନାନୀ ବୋଲିବୁ।
1: ହଁ, ହେଲେ କିଏ କାହାକୁ ସାର୍ ଡାକିଛ କି?
0: ହଁ,
1: କାହାକୁ ଡାକିଛ?
0: ଆମର ଯୋଉ ବରହମପୁର ଗଞ୍ଜାମର ମୁଖ୍ୟ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାର୍ଯ୍ୟାଳୟ ନାହିଁ କି?
1: ହଁ ହଁ ହଁ, ସେଇଠି ତ ମୁଁ କେତେ ଥର ଯାଇଛି।
0: ହଁ, ସେଠି ଜଣେ ସହକାରୀ କୃଷି ନିର୍ଦ୍ଦେଶକ ଅଛନ୍ତି।
1: କଣ ତାଙ୍କ ନାଁ? କଣ
0: ସାର୍ଙ୍କ ନାଁ? ହଉଛି ବିଶ୍ୱରଞ୍ଜନ ବେହେରା ସାର୍।
1: ଓ, ବିଶ୍ୱରଞ୍ଜନ ବେହେରା ସାର୍ଙ୍କୁ ଡାକିଛ କି ଆଜି?
0: ତୁ ଜାଣିଛୁ?
1: ହଁ, କେତେ ଥର ଯାଇ ସାର୍ଙ୍କ ସହିତ କଥା ହେଇଛି, ସାର୍ ଜଣେ ବଢିଆ ଲୋକଟି, ଆମେ ଯେବେ ଯିବୁ କଣ ପଚରା ଉଚରା କରି ବୁଝିବା ପାଇଁ, ସାର୍ ଆମକୁ ପୁରା ବସେଇକି ଭଲକି ବୁଝେଇ ଛାଡ଼ନ୍ତି, ଭଲ ହେଲା। ଆଉ
0: ଆଜି ବୈଠକରେ ସେଥିପାଇଁ ସାର୍ଙ୍କୁ ଡାକିଛି, ଚାଲ ଆମେ ଯିବା ସାର୍ଙ୍କ ସହିତ, ସାର୍ ବି ସେଠି ପଳାଇ ଆସିଥିବେଣି, ବୈଠକରେ ସମସ୍ତଙ୍କ ସାଙ୍ଗରେ ବସିକି ତୋର ମୋର ଜୈବିକ ଚାଷ ବିଷୟରେ କଥା ହେବା। ସାର୍, ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆମର ଆମର ଏଇ ବୈଠକକୁ, ଯାହାର ନାଁ ହଉଛି କିଷାନ ବାଣୀ। ହେଲେ ସାର୍, ଆଜି ମୁଁ ଏଇ ଟୋକାଟାକୁ ବୁଝେଇ ବୁଝେଇ ଆସିଲି କି ଆମର ଜୈବିକ ଚାଷ ହିଁ ଭବିଷ୍ୟତ। ସାର୍, ଆପଣ କଣ ବିଷୟ ଟିକେ କହୁଛନ୍ତି ଇଏ ବୁଝେଇଲେ?
2: ଦେଖନ୍ତୁ, ଆଗ କାଳରେ ଯୋଉ ଆମର ଯୋଉ ଅତୀତରେ ଯୋଉଟାକ ପ୍ରଥମେ ହେଲା ଆମର ଚାଷ ଆରମ୍ଭ ହେଇଥିଲା, ଲୋକମାନେ ଯୋଉ ପୁରାତନ ମଣିଷ ଯୋଉ ଗଛ ଲତା ବଡ଼ ଯୋଉ ଯାହା ଥିଲା ତାର ସବୁ ମାଛ ମାନେ ମାଂସ ସଂଗ୍ରହ କରି ଖାଉଥିଲା, ଫଳ ଆହରଣ କରି ଆମର ଚଳୁଥିଲା। କିନ୍ତୁ କାଳକ୍ରମେ ଯେତେବେଳେ ସିଏ ଗୋଟେ ମଞ୍ଜିଟିଏ ସିଏ ପୋତିଲା ଏବଂ ସେ ଅଟୋମେଟିକାଲି ଗଛ ହେଲା ଏବଂ ତାର ଯେଉଁ ପ୍ରଡ଼କ୍ସନ୍ ହେଲା, ଯେଉଁ ଶସ୍ୟ ହେଲା ଫଳ ହେଲା, ସେ ତାକୁ ଖାଇଲା, ତ ସେଇଟା ନ୍ୟାଚୁରାଲି ହେଉଥିଲା, ତାକୁ ନ୍ୟାଚୁରାଲ ଫାର୍ମିଂ କୁହାଉଥିଲା। ଗଛ ତାର ସ୍ୱତଃପ୍ରୋତ୍ସାହନରେ ଉଠୁଥିଲା, ଆଉ ତାକୁ କଲେକ୍ସନ କରି ସେ ଖାଉଥିଲେ। କିନ୍ତୁ ଏବେ ଜୈବ କୃଷିମାନେ ଆମେ ସାଧାରଣତଃ ଯେଉଁଟା ବିଭିନ୍ନ ପ୍ରକାର ଜୈବିକ ଉପାଦାନ ମାଟିରେ ଆମେ ଆଡ଼୍ କରୁଛନ୍ତି, ଯେ କରିବା ଧରନ୍ତୁ ଆମେ ଗୋବର ଖତ ପିଡ଼ିଆ ସେଇଠି FRM ତାକୁ କହୁଛନ୍ତି, ତାକୁ ମାଟିରେ ଆମେ ପ୍ରୟୋଗ କରିବା। ପ୍ଲସ୍ ଆମର ବିଭିନ୍ନ ପ୍ରକାର ଗ୍ରୀନ୍ ମ୍ୟାନ୍ୟୁରିଂ ଯେଉଁଗୁଡ଼ାକ କ୍ରପ୍ ରହୁଛି, ସବୁଜ ଖତ, ଯେମିତି ଆମର ବିଲରେ ପ୍ରଚୁର ପରିମାଣରେ ଆମର ଧଣିଚା ଛଣି ଏଇଟା ଚାଷ କରିବା, କିମ୍ବା ଆପଣଙ୍କର ଯେଉଁଗୁଡ଼ାକ ଆମର କମ୍ପୋଷ୍ଟ ଯେଉଁଗୁଡ଼ାକ ଆମର ଗୋଟେ ଆମେ ଧରନ୍ତୁ ଗୋଟେ ଘରର ପଛପଟେ ଗୋଟେ ଟାଙ୍କି କରିବା, ସେଥିରେ ବିଭିନ୍ନ ପ୍ରକାର ପନିପରିବାର ଚୋପା ଆଉ ଅନାବନା ଘାସ ଡାଳ ପତ୍ର ପକେଇବା, ସେଇଟା ଭଲ ଭାବରେ ସଢ଼ିଯିବ, ଖତ ହେଇଯିବ, ତାକୁ ବିଲରେ ଆମେ ପକେଇବା, ସେଇଟା ବି କମ୍ପୋଷ୍ଟିଂ। ଏବଂ ଆଜିକାଲି ଆପଣମାନେ ସବୁ ଦେଖୁଥିବେ ସବୁ ଜିଆ ଖତ, ସମସ୍ତେ ଚାଷୀ ଭାଇମାନେ ଜିଆ ଖତ ସବୁ କଲେଣି, ତ ଟାଙ୍କିରେ ଜିଆ ସତ ଗୋବର ପକେଇ ସେଥିରେ ଜିଆ ଛାଡ଼ି ଏବଂ ସେ ଯେଉଁ ଜିଆଟା ତଳେ ଇଏଟାକୁ ଖାଉଛି, ଗୋବର ଅନ୍ୟାନ୍ୟ ଖାଉଛି ଏବଂ ତାକୁ ଝାଡ଼ା କରୁଛି, ସେଥିରେ ବହୁତ ପ୍ରକାର ମିନେରାଲ୍ସ ରହୁଛି, ବିଭିନ୍ନ ପ୍ରକାର ଏନ୍ଜାଇମ୍ ରହୁଛି, ଯେଉଁଟାକି ଗଛ ବଢ଼ିବାରେ ବହୁତ ସାହାଯ୍ୟ କରୁଛି। ଏଇ ଯେଉଁ ସାଧାରଣତଃ ଆମେ ଆମର ଯେଉଁ ପ୍ରଥମେ ମୁଁ କହିଲି ପ୍ରାକୃତିକ କୃଷି ଥିଲା,

0: ଯେତେ ଦେଖିବା ଆମେ ସେ ଯେଉଁ ଗଛଟାକୁ ଓପାଡ଼ିବା ଦେଖିବା ତା ଦେହରେ ଗଣ୍ଠି ଗଣ୍ଠି ନାଲି ନାଲିର ଗଣ୍ଠି ଗଣ୍ଠି ସବୁ ହେଇଥାଏ, ତା ଅର୍ଥ ଆମେ ଜାଣିବା ସିଏ ଯବକ୍ଷାର ଦାନ ବାୟୁମଣ୍ଡଳ ସଂଗ୍ରହ କରି ରଖିଛି। ଏବଂ ସେହି ସମୟରେ ଯଦି ଆମେ ତାକୁ ମାଟିରେ ମିଶାଇ ଦେଉଛନ୍ତି ବା ପୋଚ କରିଦେଉଛନ୍ତି ତାହେଲେ ଆମର ଯେତେ ଆବଶ୍ୟକ ହେଉଥିବା ଯବକ୍ଷାର ସାର ଯେଉଁଗୁଡ଼ାକ ଆର୍ଟିଫିସିଆଲି ଦେଉଛନ୍ତି କୃତ୍ରିମ ଉପାୟରେ ବାହାରକୁ ଦେଉଛନ୍ତି ତାର ପରିମାଣ ବହୁତ ପରିମାଣରେ କମିଯିବ। ଏବଂ ସେ ଯେଉଁ ସବୁଜ ସାରଟା ମାଟିରେ ଯବକ୍ଷାର ଦାନ ସାର ଦେବା ସଙ୍ଗେ ସଙ୍ଗେ ମାଟିରେ ଯେଉଁ ରବିକ ଅଂଶ ବଢ଼ାଏ ଯେଉଁଗୁଡ଼ାକି ମାଟି ହାଲକା କଳା ଦେଖାଯାଏ, ମାଟି ହାଲକା ରହେ, ମାଟି ଫସଫସିଆ ରହେ, ମାଟିର ଯେଉଁ ଇଏ ମାଟି ଯେଉଁ ହାର୍ଡ଼ ମୁଗ ଫସଲ ମାଟି ହାର୍ଡ଼ ହେଇଯାଉଛି, ଗଛ ପ୍ରପର ଗ୍ରୋଥ୍ ହେଉନି, ତ କେବଳ ତା ଜୈବିକ ଅଂଶ କମି କମି ଗଲାଣି। ତେଣୁ ସେ ଜୈବିକ ଅଂଶଟା ମେଣ୍ଟେନ୍ କରେ ଏବଂ ୱାଟର୍ ରିଟେନସନ୍ କାପାସିଟି ବଢ଼ାଏ। ତେଣୁକରି ନିଶ୍ଚିତ ଭାବେ ଆମେ ସେଇ ପୁରୁଣା ଦିନକୁ ମନେ ପକାଇବା, ସେଇ ବାପା ଅଜା ସମୟରେ ଯେଉଁ ସବୁଜ ସାର ଧଣିଚା ଚାଷ କରୁଥିଲେ ଆମେ ସମସ୍ତେ ସେଇ ଯେଉଁ ସବୁଜ ଚାଷ ଧଣିଚାର କେମିତି ଚାଷ ଆମେ ଚାଷ କରି କରିବା ଆମେ ଗୁରୁତ୍ୱ ଦେବା ନିହାତି ଦରକାର ଏବଂ ନିଶ୍ଚିତ ଭାବରେ ତାର ଗୋଟେ ସୁଫଳ ଆମେ ପାଇପାରିବା, ମୃତ୍ତିକା ସ୍ୱାସ୍ଥ୍ୟକୁ ଆମେ ବଜାୟ ରଖିପାରିବା।
1: ସାର ଆମର ଆଉ ଗୋଟେ କଥା ମୋର ମନେ ଅଛି ଯେ ବିଭିନ୍ନ ପ୍ରକାର ରୋଗ ପୋକ ଦାୟୀରୁ ମୁକ୍ତି ପାଇବା ପାଇଁ ଆମେ ଯେଉଁ କୀଟନାଶକ ପ୍ରୟୋଗ କରୁଥିଲେ, ବାପ ଜେଜେମାନେ ତ କୀଟନାଶକ ନଥିଲା, ସେମାନେ କଣ କଣ ଗୋଟେ ଗଛ ଲଗାଉଥିଲେ, ଯୋଉ ହୁଡ଼ାରେ ଲଗାଉଥିଲେ, ସେ ପୋକ ଯାଇକି ତାକୁ ଖାଇ ଦଉଥିଲା, ଏମିତି ସବୁ କଣ କଣ ଅଛି କି ସାର କୃଷି ବିଜ୍ଞାନରେ?
0: ଦେଖନ୍ତୁ ସେଇଟା ବହୁତ ସେଟା ପ୍ରାକୃତିକ ଉପାୟରେ ଆମେ ସବୁ ରୋଗ ପୋକ କଣ୍ଟ୍ରୋଲ କରିବା ଦରକାର। ଏଇଟା ମାନେ ମଜା କଥା କହିବି, ଯଦି ଆମେ ଗୋଟେ ପେସେଣ୍ଟ ଆସିଛନ୍ତି ବା ମୁଁ ଗୋଟେ ଚାଷୀ ଆସିଛନ୍ତି, ମୁଁ ଯଦି କିଛି ଔଷଧ ତାଙ୍କୁ ଲେଖି ହୁଏତ ସେ ଚାଷୀ ଭାଇପାରେ ଏ ହେ ସାର୍ କିଛି ଜାଣନ୍ତି, କିଛି ଔଷଧ ଲେଖିପାରିଲେନି ଲେଖିପାରିଲେନି ଆଉ, କିନ୍ତୁ ସେଇଟା ନୁହେଁ। ପ୍ରକୃତି ଆମେ ସମସ୍ତେ ଆମର ପ୍ରଥମେ ପ୍ରାଧାନ୍ୟ ଦେବା ଉଚିତ ଯେ ପ୍ରାକୃତିକ ଉପାୟରେ କିଭଳି ଭାବରେ ଆମେ ରୋଗ ପୋକକୁ କଣ୍ଟ୍ରୋଲ କରିବା। ଯେମିତି ଆପଣ କହିଲେ ଯେଉଁ ବିଭିନ୍ନ ପ୍ରକାର ସବୁ ଆଟ୍ରାକ୍ଟିଭ ସବୁ ପ୍ଲାଣ୍ଟ ରହିଛି ଯେଉଁଟାକି ଆମେ ଗଛ ହିଡ଼ରେ ସବୁ ମାନେ ଯେଉଁ ବନ୍ଧ ହିଡ଼ରେ ସବୁ ଲଗାଇବା, ଯେଉଁ ରୋଗ ପୋକ ଗୁଡ଼ାକ ପ୍ରଥମେ ସେଇ ଯେଉଁ ତାର ସୁନ୍ଦର ସୁନ୍ଦର ଫୁଲ ଫଳ ଆଟ୍ରାକ୍ସନ ନେଇ ସେ ଗଛ ଆଡ଼କୁ ଯିବ, ଆମର ଯେଉଁ ମେନ୍ ଫସଲ ହେଲା ତାକୁ ଆଟାକ୍ କରିବ ନାହିଁ, ଗୋଟେ ଟ୍ରାପ୍ ଆମେ ତାକୁ ଟ୍ରାପ୍ କ୍ରପ୍ ସାଧାରଣତଃ କହିଥାଉ।
1: ସାର ଆପଣ ତ ବହୁତ ବଢିଆ କଥା କହିଲେ, ଯେଉଁଟାକି ଆମର ବହୁ ପୂର୍ବ କାଳରୁ ଏଇଟା ହେଇ ଆସୁଥିଲା। ସମୟକ୍ରମେ ଆମେ ଚାଷରେ ଟିକେ ଆଧୁନିକତା ନାଁରେ ଆମେ ଟିକେ ଚାଷରେ ମାନେ ଅତ୍ୟାଧୁନିକ କରିବା ପାଇଁ ଅଧିକ ରୋଜଗାର କରିବା ପାଇଁ ଆମେ ଟିକେ ପାରମ୍ପରିକ ଚାଷ ପଦ୍ଧତିରୁ ଦୂରେଇ ଗଲୁ, ତ ବର୍ତ୍ତମାନ ଆମେ ଯେଉଁଟା କରୁଛୁ କିନ୍ତୁ ଆମେ ଏବେ ଦେଖୁଛୁ ଆମେ ଆଗକୁ ଆମର ଭବିଷ୍ୟତ ଅନ୍ଧାର ଆଡ଼କୁ ଗତିଗଲାଣି। କିନ୍ତୁ ଆମେ ଯେହେତୁ ବି ଚାଷରେ ବେଶୀ ଖର୍ଚ୍ଚ ଦେଉଛୁ, ଅଧିକ ଟିକେ ଆୟ କରିବା ପାଇଁ ବି ଆମେ ଯେଉଁ କୀଟନାଶକ ବୋଲନ୍ତୁ କିମ୍ବା ଯେଉଁ ରାସାୟନିକ ସାର ପ୍ରୟୋଗ କରୁଛୁ, କିନ୍ତୁ ଆପଣଙ୍କ କଥା ତ ଆମେ ମାନିବୁ ଯେ ଆପଣଙ୍କ କଥା ଦ୍ୱାରା ଆମେ ଜୈବିକ ଚାଷ କରିବୁ। ଯଦି କୌଣସି ପରିସରରେ ଟିକେ ଆମର ଧାନ ଟିକେ ଅଧିକ ଆଦାୟ ହେଲାନି, ଆମେ ପ୍ରସ୍ତୁତି ରାସାୟନିକ ସାର ବି ପ୍ରୟୋଗ କରିପାରିବୁ କି, ନା କେବଳ ଜୈବିକ ଚାଷ କଲେ ଆମକୁ କ'ଣ ସ୍ୱତନ୍ତ୍ର ଫାଇଦା ମିଳିବ କି?
0: ଦେଖନ୍ତୁ ନିଶ୍ଚିତ ଭାବରେ ଜୈବିକ ପଦ୍ଧତିରେ ଚାଷ କଲେ ଆମକୁ ସ୍ୱତନ୍ତ୍ର ଫାଇଦା ନିଶ୍ଚିତ ଭାବେ ମିଳିବ। ଦେଖନ୍ତୁ କାହିଁକି ଆଜିକାଲି ଆପଣ ଅନୁଭବ କରିବେ ବଜାରରେ ଯେଉଁଠି ଆମେ ଦେଖିବା ଅର୍ଗାନିକ ଯଦି କହିବ ମୁଁ ବିନା ସାର ପିଡ଼ିଆରେ ଶାଗଟା କରିଛି ଏ ପନିପରିବାଟା କରିଛି, ଲୋକେ ବହୁତ ଦର ଦାମ ଦେଇ ସେ ଜିନିଷଟାକୁ ଆଗେ ସବୁ କିଣି ନେଇଯାଉଛନ୍ତି। ଯଦି ଦେଶୀ ଏଇଟା ଦେଶୀ ମାଛ ଏଇଟା ଦେଶୀ ପରିବା ତାକୁ ଲୋକ ଆଗେ ପ୍ରାୟୋରିଟି ଦର ଅଧିକ ବରଂ ନେଉଛନ୍ତି। ତେଣୁକରି ଯଦି ଆମେ

0: ଭାଇ ଭଉଣୀ ମାନେ ବାହାରକୁ ଯୋଉ ଯାଉଛନ୍ତି ଚାକିରି କରିବାକୁ, ସେ ଚାକିରି ଛାଡିକି ଆସିକି ଚାଷ କରୁଛନ୍ତି।
1: ସାର୍ ବି ବହୁତ ବଢିଆ କଥା କହିଲେ। ଆଜିକାଲି ତ କୃଷି ବିଜ୍ଞାନୀ ମାନେ ଆଉ ଆମ ସରକାର ବହୁତ ସାହାଯ୍ୟ କରୁଛନ୍ତି, ସହଯୋଗ କରୁଛନ୍ତି। ଆମକୁ ଏବେ ଅଣ୍ଟା ଭିଡ଼ିବାର ଅଛି, ଆଉ ଆମେ ଜୈବିକ ଚାଷ କରି ମଧ୍ୟ ଜଣେ ଉଦ୍ୟୋଗୀ ହେଇପାରିବା, ତ ସମାନ ରୋଜଗାର କରିପାରିବା। ତ ବହୁତ ବଢିଆ କଥା ସାର୍ ଆଜି ଆମକୁ କହିଛନ୍ତି, ଆଉ ଆଶା କରିବା ଆମ ଚାଷୀ ଭାଇ ଭଉଣୀ ମାନେ ନିଶ୍ଚିତ କଥାକୁ ମନେ ରଖିକି ତମେ କଣ ଗୋଟେ କହିଲ, ଜୈବିକ କ୍ଷେତ ଆମ ଭବିଷ୍ୟତ ନା କଣ କହୁଥିଲେ?
0: ଜୈବିକ ଚାଷ ହିଁ ଭବିଷ୍ୟତ।
1: ବଢିଆ କଥା ଆଜି ରୂପାନୀ କହିଛ, ଜୈବିକ ଚାଷ ହିଁ ଆମ ଭବିଷ୍ୟତ। ତାହେଲେ ବହୁତ ବଢିଆ କଥା ସାର୍, ଆପଣ ଆମର ଅନୁରୋଧ ରକ୍ଷା କରି ଆଜି ଆମ ଆକାଶବାଣୀ ବ୍ରହ୍ମପୁର ଷ୍ଟୁଡିଓକୁ ଆସିଛନ୍ତି ଓ ଆମକୁ ବହୁତ ଭଲ ପରାମର୍ଶ ଦେଇଛନ୍ତି, ଚାଷୀ ଭାଇ ଭଉଣୀମାନଙ୍କୁ ଶୁଣିଛନ୍ତି। ସେଥିପାଇଁ ଆପଣଙ୍କୁ ଆମ ଆକାଶବାଣୀ ବ୍ରହ୍ମପୁର ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।
2: ନମସ୍କାର।
0: ନମସ୍କାର ସାର୍। ମଙ୍ଗୁଳୁ,
1: ହଁ ରୂପାନା,
0: ବୁଝିଲୁ?
1: ହଁ, ମୋ ମନଟା ଆଜି ପୁରା ଖୁସି ହେଇଗଲା।
0: ହେଲେ ଆଉ ମୋ ଜମିରେ ସାର ପକେଇବୁନି ବାପ?
1: ତମ ଜମି ନାହିଁ, ମୋ ଜମି ମୁଁ ଜୈବିକ ଚାଷ କରିବି। ସାର କହିଲେ ପରା ଜୈବିକ ଚାଷ କଲେ ଆମେ ବିଦେଶକୁ ମଧ୍ୟ ପଠେଇ ପାରିବା।
0: ମୁଁ ଆଉ ତତେ କଣ କହୁଥିଲି, ମୁଁ କହିଲେ ତୋ କାନରେ କିଛି ବୁଝୁନି, ବୁଝିଲୁ?
1: ମୁଁ ଟିକେ ଠିକ ରେ ବୁଝିବା ଲୋକ, ବଡ ବଡିଆ ବାବୁ ଲୋକ ଆସିକି କହିଦେଲେ ମୁଁ ବୁଝିଯାଉଛି। ଆମେ ଟିକେ ପରିଶ୍ରମ କରୁଛୁ, ହେଲେ ଆଗରୁ ଯେ ବାପ ଜେଜେ ଅମଳ ହଉଥିଲା, ଏବେ ବି ଆମେ ସେଇଟା କରିବା। ଆଧୁନିକତା ନାଁରେ ଆମେ ଆଗକୁ ବଢିବା, ଅତ୍ୟାଧୁନିକ ହବା ନାହିଁ। ଅତ୍ୟାଧୁନିକ ହେଇକି ଆମ ଦେଶ ମାଟିକୁ ଆମେ ନଷ୍ଟ କରିବାର ନାହିଁ।
0: ନଷ୍ଟ ତ କରୁଛେ କରୁଛେ, ପୁଣି ରୋଗ ବି ଗୁଣୁଛେ।
1: ହଁ ପରା, ଆମ ଭୂଷଣ ଯଦି 99 ବର୍ଷରେ ମଲେ, ହଁ କଣ କରିବୁ? ଏ ଖାଦ୍ୟ ପଦାର୍ଥ ଖାଉଛୁ ସବୁ ରାସାୟନିକ ସାର ମିଶ୍ରିତ ଖାଦ୍ୟ ଯାହା ଖାଉଛୁ, ଆଉ ଯାଉ ପିଣ୍ଡାରେ ପିଇ ଦଉଥିଲେ ମୋ ଭୂଷଣ ଯଦି, ହଁ 99 ବର୍ଷରେ ମଲେ। ହେଲେ ରୂପାନୀ ବୁଝିଲ କି, ତ ଆମେ ତ ଏମିତି ବିଭିନ୍ନ କଥାବାର୍ତ୍ତା ହେଲେ, ତ ଗୋଟେ ଏମିତି ଆମେ ଯୋଉ କଥାବାର୍ତ୍ତା ହେଲେ କି ଗେଣ୍ଡୁ ଫୁଲ ଚାଷ ସାର କହୁଥିଲେ,
0: ଚାଷ କଥା କହିନାହାନ୍ତି? ସେଇଟା ତ ମାନେ ମୂଳ ଚାଷକୁ ବଞ୍ଚେଇବା ପାଇଁ ଯୋଉ ଚାଷ କରାଯାଏ ସେଇ ବିଷୟରେ କହିଲେ। କଣ ସେଇଟା? ସେଇଟା ଟିରାପ କ୍ରପ।
1: ହେଲେ କହିଲେ ଯେ ସେମିତି ଗେଣ୍ଡୁ ଫୁଲ ଚାଷୀ ଜଣଙ୍କୁ ମଧ୍ୟ ମୁଁ ଦେଖିଛି, ସେ ଯୁବ ଚାଷୀ ଜଣକ।
0: ଆଚ୍ଛା, ସେ ଗେଣ୍ଡୁ ଫୁଲ ଚାଷ କରୁଛନ୍ତି,
1: କରିକି ସେ ଜଣେ ଉଦ୍ୟୋଗୀ।

0: ନେକ୍ସଟ ହାର୍ଭେଷ୍ଟ ହବ
1: କରିପାରିବା। ଆମେ ଗୋଟେ ଆମ ଯୋଉ ଶୁଣୁଥିବା ଶ୍ରୋତା ଚାଷୀ ଭାଇ ଭଉଣୀ ମାନଙ୍କୁ ଜଣେଇବା,
0: ଆଜ୍ଞା
1: ଗୋଟେ ଏକରରେ ଗେଣ୍ଡୁ ଫୁଲ ଚାଷ ଯଦି କରାଯାଏ,
0: ଆଜ୍ଞା
1: ପାଖାପାଖି କ'ଣ କେତେ ଖର୍ଚ୍ଚ ଆସେ?
0: ଗୋଟେ ଏକର ଗେଣ୍ଡୁ ଫୁଲ ଚାଷରେ ପାଖାପାଖି ଖର୍ଚ୍ଚ ମାନେ ଦେଖନ୍ତୁ, ଯାହା ଆମେ ଯେଉଁ କଲ୍ଟିଭେଟର ରୋଟାଭେଟର ଏସବୁ କରିବା, ଟ୍ରାକ୍ଟର ଖର୍ଚ୍ଚ, ତା ସହିତ ଲେବର ଆମେ ବେଡ୍ ବନେଇବା, ମଲ୍ଚିଂ ଇନଷ୍ଟଲ କରିବା, ଡ୍ରିପ୍ ଇରିଗେସନ୍ ଇନଷ୍ଟଲ କରିବା, ଏସବୁର ଖର୍ଚ୍ଚ ହେଉଛି, ତା ସହିତ ଚାରା ଖର୍ଚ୍ଚ। ତ ପାଖାପାଖି ଚାରା ଖର୍ଚ୍ଚରେ କମ୍ସେ କମ୍ 10,000 ଟଙ୍କା ଲାଗେ, ଆଉ ଲେବର ଖର୍ଚ୍ଚରେ କମ୍ସେ କମ୍ ଗୋଟେ 20,000 ଟଙ୍କା ଖର୍ଚ୍ଚ ହୁଏ। ତା ସହିତ ଏ ଯେଉଁ ଜରି ଆମର ମଲ୍ଚିଂ ଆଉ ଡ୍ରିପ୍ ଇରିଗେସନ୍ ଏ ଯେଉଁ ଇନଷ୍ଟଲ ହୁଏ, ତା ଉପରେ ଆଉ 15,000 ଟଙ୍କା ଖର୍ଚ୍ଚ ହେବ, ମାନେ ଟୋଟାଲ 45,000 ଖର୍ଚ୍ଚ ହେଉଛି।
1: 5 ଏକର ଜାଗାରେ ପାଖାପାଖି 45,000-50,000 ଖର୍ଚ୍ଚ ହେବ,
0: ମାନେ ଯଦି ଆପଣ ଏଇଟା ସ୍ମାର୍ଟ ୱେରେ କରିବେ, ଯଦି ନର୍ମାଲ କରିବେ ତ ଟୋଟାଲ 10-15,000 ଖର୍ଚ୍ଚ ହେଇଯିବ।
1: ଆଚ୍ଛା, ବହୁତ ବଢ଼ିଆ ଲାଗିଲା ଆପଣଙ୍କ ସହିତ କଥା ହେଇକିରି। ମୁଁ ଭାବୁଛି ଆମ ଶୁଣୁଥିବା ଶ୍ରୋତା ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଆପଣ ଜଣେ ପ୍ରେରଣା ହୋଇପାରିବେ।
0: ଆଜ୍ଞା ଆଜ୍ଞା,
1: ଆମେ ଆଶା ରଖିବୁ ଆପଣ ବହୁତ ଉନ୍ନତି କରନ୍ତୁ ଆଉ ନିଜେ ମାନେ ବ୍ୟବସାୟ

ଶୁଣନ୍ତୁ, ଶୁଣିଲେ ଚର୍ଚ୍ଚିତ ସିଂ, ଅନୁରାଧା ପୌଡ଼ୱାଲ ଏବଂ ପଙ୍କଜ ଦାସଙ୍କ କଣ୍ଠରୁ କେତୋଟି ହିନ୍ଦୀ ଗଜଲ। ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜିର ଚଳଚ୍ଚିତ୍ର କହୁନା ପ୍ୟାରେ, ପ୍ରଥମ ଗୀତକୁ କଣ୍ଠଦାନ କରିଛନ୍ତି କୁମାର ଶାନୁ।